ସକାଳୁ ସକାଳୁ ତାଙ୍କୁ ଟିକେ ଦର୍ଶନ ନ କଲେ ମନ ବୁଝେନି, କାରଣ ସେ ହିଁ ତ ଆମ ମନର ଅଧୀଶ୍ୱର, ଆମର ଇଷ୍ଟ। ତାଙ୍କୁ ନେଇ କେତେ କଳ୍ପନା, ତାଙ୍କୁ ନେଇ ହିଁ ତ ଏଇ ଜୀବନର ସ୍ଥିତି।

ଶ୍ରୀ ଜଗନ୍ନାଥଙ୍କ ମହିମା କଥା କ'ଣ କହିବା। ତାଙ୍କର ଶ୍ରୀମନ୍ଦିର, ତାଙ୍କର ବାଇଶି ପାହାଚ, ତାଙ୍କର ନୀଳଚକ୍ର, ତାଙ୍କର ପତିତ ପାବନ ବାନା, ତାଙ୍କର ମହାପ୍ରସାଦ, ସବୁକିଛି ତ ନିଆରା।

0: ପରବର୍ତ୍ତୀ କାର୍ଯ୍ୟକ୍ରମ ଡେଲିଭରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ଆକାଶବାଣୀ କଟକ ପ୍ରଚାର କରୁଛୁ ଅନୁଚିନ୍ତା, ନିବେଦନ କରିଛନ୍ତି ଭୀମସେନ ଦାସ।

ସ୍ନାନ ସମୟରେ ଶରୀରର କୌଣସି ଅଂଶରେ ଯେପରି ମଳିନତା ନ ରୁହେ ସେଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ, କାରଣ ଯେଉଁଠାରେ ମଳିନତା ରହିବ ସେଠାରେ ରୋଗ ସୃଷ୍ଟିକାରୀ ଜୀବାଣୁ ରହିବେ। ପ୍ରତିଦିନ ସକାଳୁ ଉଠିଲା ପରେ ପରେ ଓ ରାତିରେ ଶୋଇବା ପୂର୍ବରୁ ଦାନ୍ତ ଘଷିବା ସହ ଜିଭକୁ ଭଲ ଭାବେ ସଫା ରଖିବା ଉଚିତ। ଆମେ ବହୁ ସମୟରେ ଦେଖିବାକୁ ପାଇଥାଉ ଯେ ମଇଳା ପାଣି ଜମିଥିବା ସ୍ଥାନରେ ମଶା ଓ ପୋକମାନେ ଜମା ହୁଅନ୍ତି। ସେହିପରି ଶରୀରରେ ଯେଉଁଠାରେ ମଳିନତା ରହିବ ସେଠାରେ ଜୀବାଣୁମାନେ ରହିବେ ଓ ଶରୀର ପାଇଁ ବିଭିନ୍ନ ରୋଗ ସୃଷ୍ଟି କରିବେ। ଆମ ଘର ଓ ପରିବେଶ ନିର୍ମଳ ରଖିବା ପାଇଁ ନିଶ୍ଚିତ ଭାବେ ଯଥେଷ୍ଟ ପରିଶ୍ରମ କରିବାକୁ ପଡ଼ିବ। ମାତ୍ର ଏହି ପରିଶ୍ରମ ଆମର କଲ୍ୟାଣ ପାଇଁ ଉଦ୍ଦିଷ୍ଟ, ଏହାଦ୍ୱାରା ଆମ ଶରୀରର ସୁସ୍ଥ ରହି ଆମକୁ ସୁଖ ଓ ଶାନ୍ତି ପ୍ରଦାନ କରିବ। ସଫା ଓ ସୁନ୍ଦର ଦେଖାଯିବା ପାଇଁ ଜଣେ ବହୁତ ଗୁଡ଼ିଏ ପୋଷାକ ରଖିବାର ଆବଶ୍ୟକତା ନାହିଁ, ଏଥିପାଇଁ ଦୁଇ ହଳ ପୋଷାକ ମଧ୍ୟ ଯଥେଷ୍ଟ। ଗୋଟିଏ ହଳ ପୋଷାକ ପିନ୍ଧି ଅନ୍ୟଟିକୁ ପରଦିନ ପାଇଁ ପରିଷ୍କାର କରି ରଖିହେବ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଜଣେ କେବଳ ବାହାରକୁ ସଫା ସୁତୁରା ପୋଷାକ ପିନ୍ଧିଲେ ଚଳିବ ନାହିଁ, ତାକୁ ତାର ମନକୁ ନିର୍ମଳ ରଖିବା ସହ ହୃଦୟ ମଧ୍ୟରେ ସର୍ବଦା ପବିତ୍ର ଭାବ ରଖିବା ଆବଶ୍ୟକ। ଏହାକୁ ହିଁ ଅନ୍ତଃଶୁଚି କୁହାଯାଏ। ଅନ୍ତଃଶୁଦ୍ଧି ପାଇଁ ଜଣଙ୍କର ଚିନ୍ତା ବା ଭାବନା ଓ ମନୋଭାବ ସର୍ବଦା ନିର୍ମଳ, ମହତ୍ ଓ ଅନ୍ୟମାନଙ୍କ ନିମିତ୍ତ ସହାୟକ ହେବା ଆବଶ୍ୟକ। ସେ କଦାପି ଈର୍ଷା, ଦ୍ୱେଷ ଓ ପରଶ୍ରିକାତରତା ଆଦି ଦୁର୍ଗୁଣଗୁଡ଼ିକୁ ପ୍ରଶ୍ରୟ ଦେବା ଉଚିତ ନୁହେଁ। ଅନ୍ତଃଶୁଦ୍ଧି ପାଇଁ ସର୍ବଦା ଆନନ୍ଦମୟ ଭାବନା ବିକଶିତ ହେବା ସଙ୍ଗେ ସଙ୍ଗେ ଉତ୍ସାହ ଓ ଉଦ୍ଦୀପନା ମଧ୍ୟରେ ସମସ୍ତ କାର୍ଯ୍ୟ ସମାପନ କରିବାକୁ ଆଗ୍ରହଜାତ ହେବା ବିଧେୟ। ଅନ୍ୟମାନଙ୍କର କ୍ଷତି କରିବା ଚିନ୍ତାରୁ ଦୂରରେ ରହି ସେମାନଙ୍କର ମଙ୍ଗଳ କାମନା କରିବାରେ ଓ ସେମାନଙ୍କର ଭଲ ଗୁଣଗୁଡ଼ିକ ଦେଖିପାରିବାର ଅଭ୍ୟାସରେ ନିୟୋଜିତ ହେଲେ ଅନ୍ତଃପବିତ୍ରତାର ଉଦ୍ରେକ ହେବ। ଏଥିପାଇଁ ସର୍ବଦା ହୃଦୟ ଭିତରେ ଭଗବାନଙ୍କର ପବିତ୍ର ନାମ ଝଙ୍କୃତ ହେବା ବାଞ୍ଛନୀୟ। ତା ସଙ୍ଗେ ସଙ୍ଗେ ପ୍ରାର୍ଥନା କରିବା ଉଚିତ, ଲୋକା ସମସ୍ତା ସୁଖୀନା ଭବନ୍ତୁ। ଏହିପରି ଭାବରେ ଜୀବନରେ ଜଣେ ଅନ୍ତ ଓ ବହି ପବିତ୍ରତା ରକ୍ଷା କରିବାର ପ୍ରୟାସ କଲେ ରାଗ, ଦ୍ୱେଷ, ଅସୂୟା ଓ ଦମ୍ଭର ଜୀବାଣୁ ଏବଂ କୀଟାଣୁଗୁଡ଼ିକ ଦୂରରେ ରହିବେ ଓ ତାର ଜୀବନଯାତ୍ରାର ଶୈଳୀ ପବିତ୍ରତା ଉପରେ ଆଧାରିତ ହେବା ସହ ସେ ଏକାତ୍ମ ଭାବନାରେ ବିଭୂଷିତ ହୋଇ ତାର ଜୀବନକୁ ଧନ୍ୟ କରିପାରିବ।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଭୀମସେନ ଦାସ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାର କରୁଛୁ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 69ତମ ଭାଗ ବେଦର ସମ୍ପାଦନା ଡକ୍ଟର ବୈଷ୍ଣବଚରଣ ସାମଲ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ ପ୍ରଯୋଜନା ସୁହାସ ମହାନ୍ତି।

0: ଶ୍ରୀକୃଷ୍ଣ ନାରକାସୁରକୁ ନିହତ କରି ତାର ଅନ୍ତଃପୁରରେ ବନ୍ଦିନୀ ହୋଇ ରହିଥିବା କନ୍ୟାମାନଙ୍କୁ ଉଦ୍ଧାର କଲେ। ସେମାନେ କୃଷ୍ଣଙ୍କୁ ବେଦମତେ ବିବାହ କଲେ। ତାପରେ ସେ କାଳଜବନ
1: ସେ ସର୍ବବ୍ୟାପୀ, ମାତ୍ର ଏହି ଚେତନାର ଅନୁଭୂତି ପାଇଁ ଆମକୁ ଯଥେଷ୍ଟ ଅଧ୍ୟବସାୟ କରିବାକୁ ପଡ଼ିବ। ପ୍ରକୃତରେ ଯେଉଁଠି ଶୁଦ୍ଧତା ବା ପବିତ୍ରତା ଅଛି, ସେଠାରେ ଭଗବାନଙ୍କର ଉପସ୍ଥିତି ପ୍ରକଟିତ ହୋଇଥାଏ।

0: ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 69ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ସିଦ୍ଧାର୍ଥ ମିଶ୍ର, ଅରବିନ୍ଦ ମୁଦୁଲି, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଆମ ଦେଶ ଏକ କୃଷି ପ୍ରଧାନ ଦେଶ। କୃଷି ପାଇଁ ସଦାସର୍ବଦା ଜଳର ଆବଶ୍ୟକତା ରହିଛି। ତେବେ ମାଟିର ଜଳସ୍ତର ଧୀରେ ଧୀରେ କମିଯିବା ସହିତ ଅନେକ ସ୍ଥାନରେ ଜଳର ସଙ୍କଟ ଦେଖାଦେଉଛି। ଯଦି କମ୍ ପାଣିରେ ଏବଂ କମ୍ ଶ୍ରମିକ ବ୍ୟବହାର କରି ଅଧିକ ଜଳସେଚନ କରିବାକୁ ହେଲେ ବୁନ୍ଦା ଜଳସେଚନ ପଦ୍ଧତି ବା ଅଣୁ ଜଳସେଚନ ପଦ୍ଧତି ଆପଣେଇବା ଉଚିତ, ଯେଉଁଥିରେ କି ବୁନ୍ଦା ବୁନ୍ଦା ଆକାରରେ ଗଛକୁ ପାଣି ଦିଆଯାଇଥାଏ। ସାଧାରଣତଃ ଆପଣମାନେ ଯେଉଁ ପଦ୍ଧତିରେ ଜଳସେଚନ କରୁଛନ୍ତି ତାକୁ ଫ୍ଲଡ୍ ଇରିଗେସନ୍ କୁହାଯାଏ। ଏହି ପଦ୍ଧତିରେ ଶତକଡ଼ା 90 ଭାଗ ପାଣି ରାସ୍ତାରେ ନଷ୍ଟ ହୋଇଥାଏ। ଏହି ଜଳସେଚନ କରିବା ଫଳରେ ଅନେକ ଅନାବନା ଗଛ ମଧ୍ୟ ଆପଣଙ୍କ ଫସଲ କିଆରୀରେ ଉଠିଥାଏ। ଏହି ଅନାବନା ଗଛ କେବଳ ଯେ ପାଣି ଓ ଖାଦ୍ୟସାର ପାଇଁ ଗଛ ସହିତ ପ୍ରତିଦ୍ୱନ୍ଦ୍ୱିତା କରନ୍ତି ତା ନୁହେଁ, ଅନେକ ଅପକାରୀ କୀଟ ବା ଜୀବାଣୁ ଏହି ଗଛରେ ବସା ବାନ୍ଧନ୍ତି। ବୁନ୍ଦା ଜଳସେଚନ କରିବା ଫଳରେ କମ୍ ପାଣି ଆବଶ୍ୟକ ହେଉଛି। ଯଦି ମାଟିଟି ସମତଳ ନଥାଏ ତେବେ ଆମେ ନାଳି ଜଳସେଚନ କରିପାରିବା ନାହିଁ, କିନ୍ତୁ ଏଠାରେ ଆମେ ବୁନ୍ଦା ଜଳସେଚନ ମାଧ୍ୟମରେ ଜଳସେଚନ କରିପାରିବା। ଏହି ପଦ୍ଧତି ଦ୍ୱାରା ଜଳସେଚନ କରିଲେ ସଠିକ୍ ସ୍ଥାନରେ ସଠିକ୍ ପରିମାଣରେ ଜଳସେଚନ ହୋଇପାରିବ, ପାଣି ସହିତ ସାର ମଧ୍ୟ ଦେଇହେବ, ଗଛ ଭଲ ବଢ଼ିପାରିବ ଏବଂ ଅନାବନା ଗଛ କମ୍ ହେବ, ଯାହାଫଳରେ କମ୍ ରୋଗ ପୋକ ଲାଗିବେ ଏବଂ କମ୍ ଔଷଧ ମଧ୍ୟ ବ୍ୟବହାର ହେବ। ଏହା ଯୋଗୁଁ ଫସଲର ଗୁଣବତ୍ତା ମଧ୍ୟ ଭଲ ରହିବ। ଏହି ପଦ୍ଧତିରେ ଚାଷ କରିବା ଦ୍ୱାରା ଅଧିକ

ସକାଳରେ ସମୁଦ୍ର ବେଳାରେ ଏହି କାର୍ଯ୍ୟକ୍ରମର ପ୍ରସାରଣ ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରେ ହେଉଛି ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା ଶ୍ରୋତାବନ୍ଧୁ ଆଜି ଦିନସାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଜଣାଇ ଦେଉଛି, ମନେ ରଖନ୍ତୁ ସକାଳ 7:10 ଶୁଣିବେ ଏହି କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ, 7:25 ପୁରାତନୀ, 7:40 ରାଗମଞ୍ଜରୀ, 8:30 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ, ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ 8:45, ସକାଳ 9:00 ପ୍ରଚାର କରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ, କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି ଶୁଣିବେ 10:00। ଲୋକଗୀତର କାର୍ଯ୍ୟକ୍ରମ ପୂର୍ବାହ୍ନ 11:00, 11:30 ମହିଳା ମହଲ କାର୍ଯ୍ୟକ୍ରମ, ଯେଉଁଥିରେ ରହିଛି ସାଇବର କ୍ରାଇମ୍ ପ୍ରତି ସତର୍କତା, ଏ ସମ୍ପର୍କରେ ଆଲୋଚନା କରିବେ ଅଞ୍ଜନା ବେହେରା, ପରେ ପରେ ଅନ୍ଲାଇନ୍ରେ କିଣା ବିକା ସମୟରେ ସାବଧାନତା, ଏ ସମ୍ପର୍କରେ ମଧ୍ୟ ଆପଣ କିଛି ଟିପ୍ସ ଶୁଣିବେ। ବିବିଧ ଭାରତୀ କାର୍ଯ୍ୟକ୍ରମ ପ୍ରଚାର କରିବ ଦିନ 12:00, ଅପରାହ୍ନ 5:00 ରହିଛି NCERT ପାଠ୍ୟକ୍ରମ ସମ୍ପର୍କିତ କାର୍ଯ୍ୟକ୍ରମ ଉମଙ୍ଗର ପରବର୍ତ୍ତୀ ଭାଗ, 8:00 କ୍ରମରେ ଶୁଣିବେ କୃଷ୍ଣଲୀଳାର ପରବର୍ତ୍ତୀ ଭାଗ, ପରିବେଷଣ କରିଛନ୍ତି ବଡ଼ ପଙ୍କଳବାଡ଼ି ଗ୍ରାମର ଭବନୀ ପାତ୍ର ଏବଂ ସାଥୀ। ସନ୍ଧ୍ୟା ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 65 ଭାଗ ଶୁଣିବେ ସନ୍ଧ୍ୟା 6:15, 6:25 ଦେଶାତ୍ମ ବୈଧିକ କାର୍ଯ୍ୟକ୍ରମ ଗୀତଟିଏ, ଉଜ୍ଜଳ ଆମର ଦେଶ 6:30। ସନ୍ଧ୍ୟା 6:55 ଶୁଣିବେ ICC ଓମେନ୍ସ କ୍ରିକେଟ୍ ୱାର୍ଲଡ କପ୍ର ଧାରା ବିବରଣୀ, ରାତି 10:00 ପ୍ରଚାର କରିବୁ କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଦ୍ୱିଭାଷିକ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ

ଅଭିଭାବକଙ୍କୁ ପରାମର୍ଶ ଦିଆଯାଇଛି। ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପୁନଃ ପରୀକ୍ଷାର ପ୍ରଶ୍ନପତ୍ର ଯୋଗାଇ ଦେବାକୁ ନେଇ ଅର୍ଥ ଦାବି କରୁଥିବା ଠକଙ୍କ ପ୍ରତି ସତର୍କ ରହିବାକୁ ଏନ୍ଟିଏ କହିଛି। ପୁନଃ ପରୀକ୍ଷାର କୌଣସି ପ୍ରଶ୍ନପତ୍ର ପ୍ରଘଟ ହୋଇନାହିଁ ବୋଲି ଏନ୍ଟିଏ ଦୃଢ଼ୋକ୍ତି ପ୍ରକାଶ କରିଛି। ପରୀକ୍ଷାର ଶୃଙ୍ଖଳିତ ତଥା ସୁରକ୍ଷିତ ଆୟୋଜନ ନେଇ ପୁଲିସ୍ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ସ୍ୱଚ୍ଛ, ଅବାଧ ଏବଂ ସୁରକ୍ଷିତ ପରୀକ୍ଷା ପରିଚାଳନା ନେଇ ଆନୁଷଙ୍ଗିକ ପଦକ୍ଷେପ ଗ୍ରହଣ କରିବାକୁ ସମସ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ଶ୍ରୀ ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାର 132 ପରୀକ୍ଷା କେନ୍ଦ୍ରରେ ନିଟ୍ ୟୁଜି ପରୀକ୍ଷା ଅନୁଷ୍ଠିତ ହେବ। ରାଜ୍ୟର ସବୁ ଗ୍ରାମ ପଞ୍ଚାୟତରେ ଆସନ୍ତା 21-30 ତାରିଖ ପର୍ଯ୍ୟନ୍ତ ସୁଭଦ୍ରା ଶକ୍ତି ସମାବେଶ ଅନୁଷ୍ଠିତ ହେବ। ଭୁବନେଶ୍ୱରସ୍ଥିତ ମିଶନ ଶକ୍ତି ଭବନଠାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏହାର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି। ମହିଳା ସଶକ୍ତିକରଣ ଏବଂ ଜୀବିକା ସୁଯୋଗ ନେଇ ସଚେତନତା ବୃଦ୍ଧି ଉପରେ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବୈଠକରେ ସମସ୍ତ ଜିଲ୍ଲାସ୍ତରୀୟ କ୍ଷେତ୍ରୀୟ ଅଧିକାରୀ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ। ରାଜ୍ୟର କୃଷିଭିତ୍ତିକ ପର୍ବ ରଜ ଆଜି ବସୁମତୀ ସ୍ନାନ ସହ ଶେଷ ହେବ। ବସୁଧା ମାତାଙ୍କ ସ୍ନାନ ପାଇଁ ଘରେ

ଫଳରେ ଦୁଇ ପ୍ରକାର ରକ୍ତ ଶୋଷଣକାରୀ ଉଙ୍କୁଣି ଯଥା ରେଟିକୁଲସ୍ ହ୍ୟୁମେନସ୍ ଏବଂ ଥାଇରିୟସ୍ ପ୍ୟୁବିସ୍ ଦେଖାଯାଆନ୍ତି। ଏଗୁଡ଼ିକ ଚର୍ମରୁ ରକ୍ତ ଶୋଷି ବିଷାକ୍ତ ଲାଳ ନିର୍ଗତ କରି ଚର୍ମରୋଗ ସୃଷ୍ଟି କରିଥାନ୍ତି। ଏଗୁଡ଼ିକ ପରଜୀବୀ କୀଟ ଯାହାର ପକ୍ଷୀ ନଥାଏ ଏବଂ ଦେହର ରକ୍ତ ଶୋଷି ବଞ୍ଚିଥାନ୍ତି ଏବଂ ମୁଣ୍ଡ କେଶରେ ଦେହରେ ଜଙ୍ଘ ପାର୍ଶ୍ୱରେ ଚର୍ମରୋଗ ସୃଷ୍ଟି କରିଥାନ୍ତି। ଚର୍ମ ଉଙ୍କୁଣି ବିଛଣା ପତ୍ର ତଉଲିଆ ଓ ପୋଷାକ ଦ୍ୱାରା ଏବଂ ଜଙ୍ଘ ଓ କୋଳ ପାର୍ଶ୍ୱର ଉଙ୍କୁଣି ଆକ୍ରାନ୍ତ ବ୍ୟକ୍ତିର ସଂସ୍ପର୍ଶରେ ଆସିବା ଦ୍ୱାରା ଚର୍ମକୁ ପ୍ରବେଶ କରିଥାଏ। ତା ଛଡ଼ା ବ୍ୟକ୍ତି ଏବଂ ପିଲାମାନେ ଅପରିଷ୍କାର ଅପରିଚ୍ଛନ୍ନ ରହିଲେ ଲୁଗାପଟା ବିଛଣା ଆଦି ନିୟମିତ ସଫା ନ କଲେ ଖରାରେ ନ ଶୁଖାଇଲେ ଦୂଷିତ ପରିବେଶ ସହ ରୋଗ ପ୍ରତିରୋଧକ ଶକ୍ତି ଏବଂ ପୌଷ୍ଟିକତାର ଅଭାବ ରହିଲେ ଏହି ରୋଗ ପ୍ରଥମେ ଆରମ୍ଭ ହୋଇଥାଏ। ରକ୍ତ ଶୋଷିଲା ବେଳେ ଚର୍ମ ଉଙ୍କୁଣିର ଲାଳ ଗ୍ରନ୍ଥିରୁ ଏକ ପ୍ରକାର ବିଷାକ୍ତ ରସ ନିର୍ଗତ ହୋଇଥାଏ ଯାହାକି ଚର୍ମରେ ରକ୍ତ ମାଟ ବାନ୍ଧିଲା ପରି ପର୍ପୁରିକ ଦାଗ ସୃଷ୍ଟି କରିଥାଏ। ପ୍ରବଳ କୁଣ୍ଡେଇ ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲାଇର ଧାରଧାରେ ନିଖ ଏବଂ ଉଙ୍କୁଣି ଲାଗି ରହିଥାନ୍ତି। ଉଙ୍କୁଣି କାମୁଡ଼ାର ଦାଗ ସାଧାରଣତଃ କାନ୍ଧ ବକ୍ଷସ୍ଥଳ ପିଠି ଓ ନିତମ୍ବର ଚର୍ମରେ ଅଧିକ ଦେଖାଯାଏ। ଏହା ବ୍ୟତୀତ ଛୋଟ ଛୋଟ ଫୋଟକା

0: ଆନ୍ତର୍ଜାତିକ ଭାଗିଦାରୀ ଗଠନ ଦିଗରେ ବିଶ୍ୱାସର ଗୁରୁତ୍ୱ ଉପରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଭାରତ ସର୍ବଦା ମାନବିକତାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିଆସିଛି। ଆନ୍ତର୍ଜାତିକ ସୌରମେଣ୍ଟ, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ଲାଗି କରାଯାଇଥିବା ଗଠବନ୍ଧନ, ମିଶନ ଲାଇଫ୍, ବିଶ୍ୱ ଜୈବ ଇନ୍ଧନ ମେଣ୍ଟ ଏବଂ ଏକ ପେଡ୍ ମାକ୍ ନାମ ଅଭିଯାନ ଭଳି ଭାରତ ନେତୃତ୍ୱାଧୀନ ପଦକ୍ଷେପଗୁଡ଼ିକରେ ଏହି ମାନବିକତା ଦୃଷ୍ଟିକୋଣ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଭାଗିଦାରୀ ସମ୍ପର୍କିତ ଭାରତର ଦୃଷ୍ଟିକୋଣ ବସୁଧୈବ କୁଟୁମ୍ବକମ୍ ଚିନ୍ତାଧାରା ଉପରେ ଆଧାରିତ ବୋଲି ଶ୍ରୀ ମୋଦି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଶ୍ରୀଲଙ୍କାରେ ଘୂର୍ଣ୍ଣିଝଡ଼ ହେଉ, ଆଫଗାନିସ୍ତାନରେ ଭୂମିକମ୍ପ ବା ମୋଜାମ୍ବିକ୍ରେ ବନ୍ୟା ଭଳି ବିଶ୍ୱର ଯେକୌଣସି ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଭାରତ ଏହି ସମାବେଶ
1: ହୋଇଥାଏ। ଏହି ସମୟରେ ପୋଷାକର ଭିତରପଟ ସିଲେଇର ଧାରଧାରେ ନିଖ ଏବଂ
0: କୃଷି ଏବଂ ନିରନ୍ତର ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି ସର୍ବଜନ ହିତାୟ ସର୍ବଜନ ସୁଖାୟ ମନ୍ତ୍ର ମାଧ୍ୟମରେ ଭାରତ ଆର୍ଥିକ ସମାବେଶୀ, ସ୍ୱାସ୍ଥ୍ୟ ସୁରକ୍ଷା, ଡିଜିଟାଲ୍ ପରି

ଶ୍ରୀ ମୋଦି ତାଙ୍କର ବ୍ରିଟିଶ ପ୍ରତିପକ୍ଷ କିର୍ ଷ୍ଟାର୍ମରଙ୍କ ସହିତ ଅନୁଷ୍ଠିତ ଦ୍ୱିପାକ୍ଷିକ ବୈଠକରେ 2035 ଦୃଷ୍ଟିକୋଣ ଅନୁଯାୟୀ ଭାରତ ଓ ବ୍ରିଟେନ୍ ସମ୍ପର୍କର ଅଗ୍ରଗତି ଉପରେ ସମୀକ୍ଷା କରିଛନ୍ତି। ଏହାଛଡ଼ା ଦୁଇ ଦେଶ ମଧ୍ୟରେ ସମନ୍ୱିତ ଅର୍ଥନୈତିକ ଏବଂ ବାଣିଜ୍ୟ ଚୁକ୍ତିନାମାର ଯଥାଶୀଘ୍ର କାର୍ଯ୍ୟକାରିତା କରାଯିବା ଉପରେ ଉଭୟ ନେତା ଗୁରୁତ୍ୱ ଦେବା ସହିତ ବାଣିଜ୍ୟ, ପ୍ରତିରକ୍ଷା, ଶିକ୍ଷା ଓ ଜନସମ୍ପର୍କ ଆଦି କ୍ଷେତ୍ରରେ ସହଯୋଗର ଅଗ୍ରଗତିକୁ ସ୍ୱାଗତ କରିଛନ୍ତି। ଏହି ବୈଠକରେ ଭାରତ ବ୍ରିଟେନ୍ ସମନ୍ୱିତ ରଣନୀତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଉଭୟ ପ୍ରଧାନମନ୍ତ୍ରୀ ନିଜର ପ୍ରତିବଦ୍ଧତା ବ୍ୟକ୍ତ କରିବା ସହିତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗରେ ମତ ବିନିମୟ କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ଅବସରରେ ସଂଯୁକ୍ତ ଆରବ ଏମିରେଟ୍ସର ରାଷ୍ଟ୍ରପତି ଶେଖ୍ ମହମ୍ମଦ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ଙ୍କ ସହିତ ଦ୍ୱିପକ୍ଷୀୟ ବୈଠକ କରିଛନ୍ତି। ଏହି ବୈଠକରେ ପଶ୍ଚିମ ଏସିଆ ଅଞ୍ଚଳରେ ଶାନ୍ତି, ସୁରକ୍ଷା ଓ ସ୍ଥିରତା ବଜାୟ ରଖିବା ଲାଗି ଆନ୍ତର୍ଜାତିକ ନିୟମ, ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱ ଓ ଆଞ୍ଚଳିକ ଅଖଣ୍ଡତାକୁ ସମ୍ମାନ ଦେବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଆରୋପ କରିଛନ୍ତି। ହର୍ମୁଜ୍ ପ୍ରଣାଳୀ

ଶ୍ରୋତା ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରରେ ଗୀତ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି FM ବ୍ୟାଣ୍ଡର 106.6 ମେଗାହର୍ଜ। ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ।

0: ଲୋକଙ୍କ ସରକାରଙ୍କର 2 ବର୍ଷ ପୂର୍ତ୍ତି ଉପଲକ୍ଷେ
1: ବଢୁଛି ଆମ ରାଜ୍ୟ
0: ଡିଜିଟାଲ ଓଡ଼ିଶା ଗଠନ ଦିଗରେ ଇ ଗଭର୍ନାନ୍ସ ସେବାର ତୃଣମୂଳ ବିସ୍ତାର ସମେତ ସୁପରିଚାଳିତ ବିଦ୍ୟୁତ ବ୍ୟବସ୍ଥା ଏହା ହେଉଛି ନୂଆ ଓଡ଼ିଶାର ପରିଚୟ।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସା ସୁବିଧା।
0: ସୁଭଦ୍ରା, ଲକ୍ଷ୍ୟପତି ଦିଦି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ବଳରେ ଆଜି ଓଡ଼ିଶାର ପ୍ରତିଟି ମହିଳା ସଶକ୍ତ।
1: ବାସଗୃହ, ପାନୀୟ ଜଳ, ରୋଜଗାର, ଦକ୍ଷତା, ପର୍ଯ୍ୟଟନ ଓ ଶିଳ୍ପ ବିକାଶ ମାଧ୍ୟମରେ ଗଢ଼ି ଉଠୁଛି ଆତ୍ମବିଶ୍ୱାସୀ ଓଡ଼ିଶା। ସ୍ୱଚ୍ଛ, ପାରଦର୍ଶୀ, ଜନମୁଖୀ ଶାସନ ସହ ଆଗକୁ ବଢୁଛି ପ୍ରତିଟି ଓଡ଼ିଆ।
0: ବିକାଶର ଧାରା ଓଡ଼ିଶା ସାରା।
2: ଭଲ, ସୁଖ, ଆନନ୍ଦ, ତିନିଟି ଅଲଗା ଶବ୍ଦ। ଭଲ ଏକ ସାଧାରଣ ଶବ୍ଦ, ଏହାର ପରିଭାଷା ଅସ୍ପଷ୍ଟ। ଅନେକ ସମୟରେ କଥା ଏଡ଼େଇ ଦେଲେ କି ଏହି ଶବ୍ଦ ବ୍ୟବହୃତ ହୁଏ। ସୁଖ ମନଟି ଅନେକାଂଶରେ ଶାରୀରିକ, ଏହା ଇନ୍ଦ୍ରାନୁଭୂତ। ଇନ୍ଦ୍ରିୟକୃତ ହେଲେ ମଣିଷ ସୁଖରେ ଅଛି ବୋଲି ଧରାଯାଏ। ଖାଦ୍ୟ, ବସ୍ତ୍ର, ବାସଗୃହ ସହିତ, ପତ୍ନୀ ଓ ସନ୍ତାନ ସହ ଯେ ବିନା ଅଭାବରେ ଚଳୁଛି ସେ ହୁଏ ତ ସୁଖରେ ଅଛି। ଏଠି କେବଳ ଦେହ ତା'ର ଆବଶ୍ୟକତା ପୂର୍ଣ୍ଣ ହେଲେ ଯଥେଷ୍ଟ। ସେମିତି ଗୋଟିଏ ଦେଶ ପରାଧୀନ ହୋଇଥିଲେ ଖାଦ୍ୟ ବସ୍ତ୍ରର ସୁରକ୍ଷାକୁ ଉପେକ୍ଷା କରି ସ୍ୱାଧୀନତା ପାଇଁ ସଂଗ୍ରାମ କରେ ମଣିଷ, ଯଦି ତା'ର ସ୍ୱପ୍ନ, ଆଶା ଓ ଆତ୍ମାର ଶାନ୍ତି ଚାହେଁ। ଶାନ୍ତି ଓ ଆନନ୍ଦ ଦେହତ୍ତର, ଇନ୍ଦ୍ରିୟ ତୃପ୍ତିରେ ଶାନ୍ତି ଓ ଆନନ୍ଦ ମିଳେ ନାହିଁ।

ଛୁଇଁ ହେବ। ସତ୍ମାନେ ଉପଲବ୍ଧ ବାସ୍ତବ। ଚିତ୍ ବା ଚିତ୍ତକୁ ମନ କଳ୍ପନା ଶକ୍ତି ମଧ୍ୟ କୁହାଯାଏ। ସତ୍ ଯଦି ଦେହ ହୁଏ ଚିତ୍ତ ମନ ଦେହକୁ ନିୟନ୍ତ୍ରଣ କରିବା ଶକ୍ତି। ଏ ମନ ବାସ୍ତବକୁ ନେଇ ସ୍ୱପ୍ନ ଗଢ଼େ, କିନ୍ତୁ ଆନନ୍ଦ ଏକ ସ୍ଥିର ସ୍ଥିତି ଯାହା ଏକ ପରମ ଚେତନାର ସ୍ଥିରତା ଦିଏ। ଜୀବନ ସାଧନା ଏହି ସଚ୍ଚିତ ଆନନ୍ଦର ସାଧନା, ଏହା ପରମକୁ ପାଇବାର ସାଧନା। ପରିବାର, ସମାଜ, ବୃତ୍ତି ଏବଂ ଆନୁଷଙ୍ଗିକ କର୍ମ ମାଧ୍ୟମରେ ମଣିଷ ଯଦି କିଛି ଅମୃତ ଚେତନା ପାଏ, ତାହା ହିଁ ତ ଆନନ୍ଦ।

ଆନନ୍ଦ କେବଳ ଏକ ମାନସିକ ଅବସ୍ଥା ନୁହେଁ, ଏହା ସେହି ଅମୃତ ଯାହା ମଣିଷରେ ଦିବ୍ୟତ୍ୱ ଜନ୍ମ ଦେଇଥାଏ, ସମାଜରେ ଏହାକୁ ବାଣ୍ଟିଥାଏ ସିଏ। ଏହା ସେହି ଶକ୍ତି ଯାହା ପରସ୍ପରକୁ ଆପଣାର କରିଥାଏ। ଏଣୁ ସେ ଆନନ୍ଦକୁ ଆମକୁ ସଂସାରର ଏକ ସମୁଦ୍ରରୁ ପାଇବାକୁ ପ୍ରୟାସ କରିବା ଉଚିତ।

0: ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
1: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
0: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରିଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଟିକାରେ ଶିଶୁ ଉପକୃତ ଓ ଏସ୍ସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସୁବିଧା ଏବଂ ବାଣୀଶ୍ରୀ ଦିଶା ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
1: ବିକାଶର ଧାରା ଓଡ଼ିଶା ସାରା।
2: ଶ୍ରୋତା ବନ୍ଧୁ, ଶୁଣିଲେ କିଛି ତଥ୍ୟ ଏବଂ କିଛି ଗୀତକୁ ନେଇ ପ୍ରସ୍ତୁତ ଆମର କାର୍ଯ୍ୟକ୍ରମ ଗୀତାଞ୍ଜଳି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ, ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz। ସମୟ ବର୍ତ୍ତମାନ ପୂର୍ବ 11:00। ଆସନ୍ତା ଆରମ୍ଭ କରିବା ଆଜି ଲୋକଗୀତର କାର୍ଯ୍ୟକ୍ରମରେ ଶୁଣିବା ଘୋଡ଼କି। ପରିବେଷଣ କରିଛନ୍ତି ନୀଳକଣ୍ଠ ତରାଇ ଏବଂ ସାଥୀ। ବିଷୟ ରହିଛି ତାଡ଼କ ଶ୍ରେଣୀବଦ୍ଧ।

0: ବିଶ୍ୱାମିତ୍ର ରାଗରେ ଜର୍ଜରିତ ହୋଇ କହୁଛନ୍ତି,
1: କଣ କହିଲେ
0: ରାଜା? ତୁମେ ରାମଚନ୍ଦ୍ରଙ୍କୁ ତୁମର ପୁଅ ବୋଲି କହୁଛ, କିନ୍ତୁ ସେ ତୁମର ପୁଅ ନୁହନ୍ତି,
1: ସେ ତୁମର ନୁହନ୍ତି।
0: ବର୍ତ୍ତମାନ ତୁମ ସହିତ ମୁଁ ଯୁକ୍ତି କରିବାକୁ ଆସିନି।
1: ନା ନା,
0: ବ୍ରହ୍ମାନ୍ତି ଦେବତା କ୍ଷୀର ସେ।

0: ଭରତ କହୁଛନ୍ତି ଆମେ ବିପଦ ପଥକୁ ଆମେ ଯିବା ନାହିଁ, ଆମେ ଭଲରେ ଆସେ ଭଲରେ ଫେରି ଯିବା, ବିପଦ ପଥକୁ କାହିଁକି ଯିବା? ସେତେବେଳେ ମୁନି ବିଶ୍ୱାମିତ୍ର ବିଚାର କଲେ, ବ୍ରହ୍ମାଣ୍ଡର ନାଥ ସାମାନ୍ୟ ଗୋଟେ ରାକ୍ଷସୀ ବଧିବା ପାଇଁ ଡରେ କାହିଁକି,
1: ଗୋଟେ ଅସୁରୀଟାକୁ ବଧିବାକୁ ଡରିଲେ?
0: ଆଉ ବଡ ବଡ ରାକ୍ଷସ ମାନେ ଅଛନ୍ତି, ବାସବତ୍ତ

0: ବିଶ୍ୱାମିତ୍ର ମୁନି ବିଚାର କଲେ ବାସବତିଚ ଦେଖି ଇନ୍ଦ୍ରଜିତ ରାବଣ କୁମ୍ଭକର୍ଣ୍ଣ ଏମାନଙ୍କୁ ମହାମହାବଳିଆନ ଅସୁର
1: ବଳିଆନ
0: ଏମାନଙ୍କୁ କେମିତି ମାରିବେ
1: କେମିତି ମାରିବେ ଆରେ ଗୋଟେ ରାକ୍ଷସୀକି ଯିଏ ମାରିବାକୁ ଡରିଲା ସିଏ ରାମ ବିଭୀଷଣ ଭଳିଆ ଲୋକ
0: କେମିତି ମାରିବ ଏକଥା ବିଚାର କରି ବିଶ୍ୱାମିତ୍ର ବିଚାର କଲେ ଦଶ ଥର ଥରେ କପଟ କରିଛି ମତେ କଣ ବାତୁଳ ବୋଲି ଭାବିଲା କି
1: ବାତୁଳ ବୋଲି ଭାବିଲା
0: ବାହୁଲେ ଏହା କହି ବସେଇ ବିଚାର ପଣ୍ଡିତ ପ୍ରାଣମଧୁ କହି ଭରତ ଶତ୍ରୁଘ୍ନଙ୍କୁ ଧରି ବିଶ୍ୱାମିତ୍ର ଫେରି ଆସିଲେ ଦଶରଥଙ୍କ ଉପରକୁ ଦଶରଥଙ୍କୁ ରାଗି ପଦେ କହୁଛନ୍ତି
1: କଣ କହୁଛନ୍ତି
0: କପଟ କଲ ଦଶରଥ।

0: ବାପାଙ୍କର ଏଇ ଶୋକାକୁଳ ଦେଖି ରାମଚନ୍ଦ୍ର ବିଚଳିତ ହେଇଗଲେ। ବାପାଙ୍କର ପାତଳେ ପଡି କହିଲେ, ହେ ବାପା ଦୁଃଖ କହୁଛ କାହିଁକି, ଆମକୁ ଆଦେଶ ଦିଅ,
1: ଆଦେଶ ଦିଅ,
0: ରାକ୍ଷସୀ ମାନଙ୍କୁ ମାରି ଆମେ ଆପଣଙ୍କ ନିକଟକୁ ନିଶ୍ଚିତ ଆସି ଫେରି ଆସିବୁ। ଯେତେବେଳେ ଏହିପରି ରାମଚନ୍ଦ୍ର କହୁଛନ୍ତି, ଚାରିପତ୍ର ବା ଶାନ୍ତ

0: ଚାରିପୁତ୍ରଙ୍କର ସାନ୍ତନା ବଚନ ଶୁଣି ଦଶରଥ କଣ କଲେ
1: କଣ କଲେ
0: ଶ୍ରୀରାମ ଲକ୍ଷ୍ମଣଙ୍କୁ ଧରି ଋଷିଙ୍କ ନିକଟରେ ପ୍ରଦାନ କଲେ
1: ଅର୍ପଣ କରିଦେଲେ
0: ହେ ମୁନି ହେ ମୁନି ବିଶ୍ୱାମିତ୍ର ଏ ଦୁଇ ପୁତ୍ର ତୁମକୁ ଲାଗିଲା ବୋଲି କହିଲେ
1: ପୁଅନେ ତମକୁ ଲାଗିଲା ବୋଲି କହିଦେଲେ
0: ସେତେବେଳେ ଆମର କାଲପିକ ମାଷ୍ଟର ଲେଖୁଛନ୍ତି ବିଶ୍ୱାମିତ୍ର ବିଦାୟ ନେଇ
1: ବିଦାୟ ନେଇ
0: ଯାଉଛନ୍ତି ଆଶ୍ରମ ଅଭିମୁଖେ ଆଗେ ବିଶ୍ୱାମିତ୍ର

0: ଆଗରେ ବିଶ୍ୱାମିତ୍ର ଯାଉଛନ୍ତି,
1: ବିଶ୍ୱାମିତ୍ର
0: ପଛରେ ଶ୍ରୀରାମଲକ୍ଷ୍ମଣ ଯାଉଛନ୍ତି, ସେତେବେଳେ କବିପଦ ବିଚାର କରୁଛନ୍ତି, ଏକ ଧନ୍ୟମ ଜୀବନ ଏକ ଧାତା ହର ହରି ଆଜି ଆସିଛନ୍ତି ଲଙ୍କା, ଆଜି ଆସିଛନ୍ତି ବିହାର କରିବା ପାଇଁ ବନସ୍ତକୁ।
1: ହଁ ହଁ, ହର ହରି
0: ହର ହରି ଆଉ ବିଧାତା
1: ବିଧାତା ବ୍ରହ୍ମା ବିଷ୍ଣୁ ମହେଶ୍ୱର ତିନିଟିଏ ଆଜି ବଣ ଭୋଜି ଖାଇବା ବେଳେ ଯାଉଛନ୍ତି କି ବଣ ଭିତରେ ବୋଲି ଭାବୁଛନ୍ତି।
0: ବିଶ୍ୱାମିତ୍ର ଦାଢ଼ି ରଖି ତ ବ୍ରହ୍ମାଙ୍କ ଭଳି ଦେଖାଯାଉଛନ୍ତି, ଭଗବାନ ଶ୍ୟାମଳ ଶାନ୍ତ ମୂର୍ତ୍ତି ଭିତରେ ଯାଉଛନ୍ତି,
1: ରାମଚନ୍ଦ୍ର
0: ଲକ୍ଷ୍ମଣ ପଛରେ ଯାଉଛନ୍ତି,
1: ଅନନ୍ତ ଯାଇକି ଶିବଙ୍କ ପରି ଦୁଃଖ
0: ଶିବଙ୍କ ପରି ଦେଖାଯାଉଛନ୍ତି। କବି ବିଚାର କରୁଛନ୍ତି ଆଜି
1: କଣ ବୋଲି
0: ବ୍ରହ୍ମା ବିଷ୍ଣୁ ମହେଶ୍ୱର ଆଜି ମୂର୍ତ୍ତିପୁରରେ ଓହ୍ଲେଇ ଆସିଛନ୍ତି କି
1: ବଣ ଭୋଜି ଖାଇବାକୁ ଯାଉଛନ୍ତି କି।

ମହିଳା ମହଲର ଆଜିର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ ଶ୍ରୋତା ଭଉଣୀ। ଆଜି ସମୟ ସହିତ ଆମ ସମସ୍ତଙ୍କର ଜୀବନଶୈଳୀରେ ପରିବର୍ତ୍ତନ ଘଟିଛି। ମନର ଭାବ ଆଦାନ ପ୍ରଦାନ ବା ଜରୁରୀ ଖବର ପଠାଇବାକୁ ଯେଉଁ ଗୋଟେ ସମୟରେ ଚିଠି ବା ଟେଲିଗ୍ରାମର ସାହାଯ୍ୟ ଆମେ ନେଉଥିଲେ, ସେବେଠାରୁ ଆଜିର ଯେଉଁ ମୋବାଇଲ ଇଣ୍ଟରନେଟ୍ର ଯୁଗ ଯାଏଁର ଯାତ୍ରା ଖୁବ୍ ଅଲଗା। ଆମେ ବର୍ତ୍ତମାନ ଗୋଟିଏ ନୂଆ ଯୁଗରେ ଆସି ପହଞ୍ଚିଛେ ଯେଉଁଠି ସବୁକିଛି ହାତ ପାହାନ୍ତାରେ, ବହୁ ଦୂରରେ

ଅସ୍ତ୍ର କରି ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରିବାରେ ବି ଲାଗିଥାନ୍ତି କିଛି ଦୁଷ୍ଟ ଆଉ ଠକ। ସେମିତି ଠକେଇ ହେଉଛି ସାଇବର ଠକାମି। ତେଣୁ ଏହାକୁ ଆମେ କେମିତି ବୁଝିବା ଆଉ ସାବଧାନ ରହିବା, ସତର୍କ ରହିବା, ଏହି ଉପରେ ସାଧାରଣ ଜ୍ଞାନ ଆଉ ସଚେତନତା ସମସ୍ତଙ୍କ ଭିତରେ ରହିବା ଦରକାର।

0: ଟାଇମ୍ କ'ଣ, ଏହା କିପରି ଆମକୁ ଅସୁବିଧାରେ ପକାଇପାରେ, ଆମେ କିପରି ଏହାଠାରୁ ନିଜକୁ ଦୂରେଇ ରଖିପାରିବା, ଏ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆଜି ଆସନ୍ତୁ ଶୁଣିବା ଆଲୋଚନା ସାଇବର କ୍ରାଇମ୍ ପ୍ରତି ସତର୍କତା। ଆମ ସହିତ ଅଛନ୍ତି ଅଞ୍ଜନା ବେହେରା।
1: ନମସ୍କାର, ମହିଳା ମହଲର ଆଜିର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ମ୍ୟାଡମ।
2: ନମସ୍କାର ମ୍ୟାମ, ମୁଁ ହଉଛି ଅଞ୍ଜନା ବେହେରା, ଛତ୍ରପୁର କହୁଛି। ଜଣେ ସରକାରୀ ଶିକ୍ଷୟିତ୍ରୀ ସହ ଜଣେ ସୁଗୃହିଣୀ ମଧ୍ୟ ଏବଂ ମାଆଟିଏ ମଧ୍ୟ।
1: ଆଜି ଆମର ଆଲୋଚନାର ବିଷୟ ରହିଛି ମ୍ୟାଡମ, ସାଇବର କ୍ରାଇମ୍ ପ୍ରତି ସତର୍କତା। ପ୍ରଥମେ ଆମ ମନରେ ଗୋଟେ ପ୍ରଶ୍ନ ଆସୁଛି ଯେ ହଠାତ୍ରେ ଏ ସାଇବର କ୍ରାଇମ୍ ଭଳି ଗୋଟେ ନୂଆ ଜିନିଷ ଆମେ ଶୁଣିବାକୁ ପାଉଛୁ, ତାର କାରଣ କଣ? ମାନେ ସାଇବର କ୍ରାଇମ୍ କୋଉ କୋଉ କ୍ଷେତ୍ରରେ ହେଇପାରେ?
2: ଦେଖନ୍ତୁ ମ୍ୟାମ, ସାଇବର ସୁରକ୍ଷା ଆମ ଦୈନନ୍ଦିନ ଜୀବନକୁ ଖୁବ ପ୍ରଭାବିତ କରୁଛି। ପ୍ରଥମେ ତ ସାଧାରଣତଃ ଆମର ଯୋଉ ବ୍ୟାଙ୍କ ଆକାଉଣ୍ଟ ସହିତ ଆମର ନମ୍ବର, ଆମର ଆଧାର କାର୍ଡ ସବୁ ଲିଙ୍କ ଥାଏ। ଆମେ ଦୋକାନରୁ ଗଲୁ ହଠାତ୍ କୌଣସି ଜିନିଷ ପରଚେଜ କରୁଛୁ, କିମ୍ବା କୌଣସି ଆମର ମୋବାଇଲ କୁ ଓଟିପି ମାଗୁଛନ୍ତି, କିମ୍ବା କୌଣସି ଗୋଟେ ଲିଙ୍କ ମୋବାଇଲ କୁ ଆସୁଛି, କିମ୍ବା ସାଇବର ଠକ ମାନେ ସଡନଲି ଭିଡିଓ କଲ୍ ବି ଆମ ମୋବାଇଲ କୁ ଆସିପାରୁଛି, ଯୋଉ ଭିଡିଓ କଲ୍ ମାଧ୍ୟମରେ ଆମ ବିଭିନ୍ନ କଥା କହି ଧମକ ଦେଇକି ବା ବିଭିନ୍ନ ଇମୋସନାଲି ଠକାମରେ ପଡିପାରୁଛୁ। ବିଶେଷ କରି ସୋସାଇଟିରେ ଏଇଟା ହିଁ ବର୍ତ୍ତମାନ ଅଧିକ ଧାରଣା ଚାଲିଛି।
1: ଯେହେତୁ ଅନଲାଇନରେ ବହୁତ ସାରା କାମ ଆଜିକାଲି ହେବାକୁ ବାଧ୍ୟ, କାରଣ ଧରନ୍ତୁ ଗୋଟେ ଆକାଉଣ୍ଟ ଖୋଲିବାକୁ ଗଲେ ଆପଣ ବ୍ୟାଙ୍କରେ, ତ ସେଇଠି ଆପଣଙ୍କୁ ଗୋଟେ ଲିଙ୍କ ପଠଉଛନ୍ତି ବା ଗୋଟେ ଓଟିପି ଆସୁଛି, ତ ଏଠାରେ ସମସ୍ତେ କେମିତି ଜାଣି ରଖିବା ଦରକାର ଯେ ଆମେ କାହାକୁ ଓଟିପି ବା କିଛି ଗୋଟିଏ ପିନ୍ ଦେବା ଉଚିତ ନା ଦେବା ଉଚିତ ନୁହେଁ?
2: ଦେଖନ୍ତୁ, ମୁଁ କହୁଛି କି ଆମେ ମନେକର ଯୋଉ ନିର୍ଦ୍ଦିଷ୍ଟ ଜାଗାକୁ ଗଲୁ, ସେ କାମ ଆମେ ନିର୍ଦ୍ଦିଷ୍ଟ ଜାଗା ସେଇଠି ଆମେ କରୁଛୁ। ମନେକର ମୁଁ ବ୍ୟାଙ୍କ ଦଉଛି, ବ୍ୟାଙ୍କରେ ଗୋଟେ ମୋର ଓଟିପି କିମ୍ବା ଗୋଟେ ପିନ୍ ସେଟ୍ ହଉଛି ମୋବାଇଲର, ତ ସେଠି ସେ ଅଫିସରଙ୍କ ସହିତ ମୁଁ ଡାଇରେକ୍ଟଲି ତାଙ୍କୁ ମୋ ନମ୍ବର ବା ଫୋନ ମାଧ୍ୟମରେ ଯୋଉ ବ୍ୟାଙ୍କରେ ଯୋଉ ନମ୍ବର କନେକ୍ଟ ଥିବ ସେ ତାର ପିନ୍ ଦେଇକି କଲା ପର୍ଯ୍ୟନ୍ତ ମୁଁ ତାକୁ ସାମ୍ନାସାମ୍ନି, ଯଦି ମୁଁ ତାକୁ ସାମ୍ନାରେ ଦେଖୁଛି ମାନେ ଅନ୍ ପର୍ସନ ନଥିବ, ଗଭର୍ଣ୍ଣମେଣ୍ଟ ସରକାରୀ କର୍ମଚାରୀ ହେଇଥିବ, ସେତେବେଳେ ହିଁ ମୁଁ ତାଙ୍କୁ ମୋର ଏଇ ଓଟିପି ବା ମୋର ପର୍ସନାଲ ଜିନିଷ ମୁଁ ସେୟାର କରିପାରିବି। କିନ୍ତୁ ଯୋଉମାନଙ୍କୁ ମୁଁ ଜାଣିନି ଚିହ୍ନିନି ସେମାନଙ୍କୁ ଆମେ ଦେବା ଆଦୌ ବି ଉଚିତ ନୁହଁ। କିଏ ଗୋଟେ ଜଣେ ଆସିଲା ଆମ ଘରେ ଡୋରକୁ ଆସିଲା, କିମ୍ବା ମାର୍କେଟରେ ହଉ କିମ୍ବା ରାସ୍ତାଘାଟରେ ହଉ, କୌଣସି ଏମର୍ଜେନ୍ସି କାରଣରେ ମୋ ପାଖରେ ଅନଲାଇନ୍ ପେମେଣ୍ଟ ନାହିଁ ଆଉ ମୁଁ ଆପଣଙ୍କୁ କ୍ୟାସ୍ ଦେଇଦେଉଛି ଆଉ ଆପଣ ଏଇଟା ମୋର ଭାଇକି ଅନଲାଇନ୍ ପେମେଣ୍ଟ କରନ୍ତୁ ଏତିକି ପଇସା, ଏଇଭଳି ମାଧ୍ୟମରେ ମଧ୍ୟ ଆମେ ଜଣକୁ ସାହାଯ୍ୟ କରିବାକୁ ଯାଇବି ସାଇବର ଠକେଇ।
1: ବେଳେବେଳେ କଣ ହୁଏ, ବ୍ୟାଙ୍କରୁ କହୁଛି ବୋଲି କହି ମଧ୍ୟ କିଛିଟା କଲ୍ ଆସେ, ସେଇଥିପାଇଁ ତ ଆମକୁ ସଚେତନ କରାଯାଏ ଯେ ବ୍ୟାଙ୍କ କେବେ ମଧ୍ୟ ଆପଣଙ୍କୁ କୌଣସି ଓଟିପି ମାଧ୍ୟମରେ ମାଗେ ନାହିଁ।
2: ଆଜ୍ଞା,
1: ସରକାରଙ୍କ ତରଫରୁ ମଧ୍ୟ ସଚେତନତା କରାଯାଉ,
2: ମେସେଜ ମାଧ୍ୟମରେ ଆମ ସମସ୍ତଙ୍କ ମୋବାଇଲ କି ଗୋଟେ ମେସେଜ ଆସେ, ଯଦି ଆପଣ କୌଣସି କେହି ବ୍ୟାଙ୍କରୁ ଫୋନ କରି କହୁଛନ୍ତି କିମ୍ବା ଆପଣ ରିଲେଟିଭ କହୁଛନ୍ତି ଯାହା ବି କହୁଛନ୍ତି ଆପଣ ଡାଇରେକ୍ଟ

0: ଆସୁଛି, ସାଧାରଣ ଭାବରେ କିପରି ଆମେ ସମସ୍ତେ ସତର୍କ ରହିବା ଉଚିତ?
1: ବଢିଆ ପ୍ରଶ୍ନଟି ମ୍ୟାମ୍। ଅନେକ ସମୟରେ ଆମେ ଦେଖୁଛେ ସରକାର ଗୁରୁତ୍ୱପୂର୍ଣ୍ଣ ଏ ସାଇବର ସୂଚନା ଆମକୁ ଗୋପନ ରଖିବା ହିଁ କହୁଛନ୍ତି। ବାରମ୍ବାର ଆମକୁ ଫୋନ ମାଧ୍ୟମରେ ହଉ, ନ୍ୟୁଜ ମାଧ୍ୟମରେ ହଉ, ବିଭିନ୍ନ ପ୍ରୋଗ୍ରାମ କରିକି ସାଇବର ଠକେଇ ଉପରେ ସଚେତନ ମଧ୍ୟ କରାଯାଉଛି। ନିଜ ଲିଙ୍କ ପଠାଉଛନ୍ତି, ଓପେନ କରିବା ପଛନ୍ତି ବା ପଇସା ଯୋଉ ଆମକୁ ମାଗୁଛନ୍ତି, ସେ ସବୁ ଜିନିଷକୁ ଆମେ ବିନା କାରଣରେ ବିନା କିଛି ନ ଜିନିଷ ନ ଜାଣିକି ଆମେ ତାଙ୍କ କଥାରେ ସହମତ କରିକି ଏତିକି କରି ତମକୁ ଏମିତି ମିଳିଯିବ, ତମ ଆକାଉଣ୍ଟରୁ କ୍ରେଡିଟ୍ ହେବ, ଏସବୁ ଜିନିଷ ଆମେ ମିଥ୍ୟା। ମାନେ ଆମେ ନିଜେ ସଚେତନ ହବା ଯେ ଆମେ ଟଙ୍କାଟିଏ କାହିଁକି ବିନା କାରଣରେ ପାଇବା କି ଆମ କାହିଁକି ବା ବିନା କାରଣରେ ଦେବେ, ଏ ପ୍ରତିଟି ଜିନିଷକୁ ଆମେ ନିଜେ ହିଁ ନିଜକୁ ସୁରକ୍ଷିତ ରଖିବା ପାଇଁ ଚେଷ୍ଟା କରିବା।
0: ବେଳେ ବେଳେ ଆପଣଙ୍କର ଗୋଟେ ପାର୍ସଲ ଆସିଛି, ଆମେ ଗୋଟେ ଏୟାରପୋର୍ଟରୁ କହୁଛୁ ବା କୌଣସି ଏକ ଅନଲାଇନ କିଣା ବିକା ପ୍ଲାଟଫର୍ମରୁ କହୁଛୁ, ଆପଣଙ୍କର ଗୋଟେ ପାର୍ସଲ ଆସିଛି ଆଉ ସେତେ ବହୁତ ଦାମିକା ଜିନିଷ ରହିଛି, କିନ୍ତୁ ଆପଣଙ୍କୁ ସେଥିପାଇଁ କିଛି କମ୍ ଟଙ୍କା ଦେବାକୁ ପଡିବ, ବା ଆମ ତରଫରୁ ସେଟା ଗୋଟେ ଗିଫ୍ଟ ଆପଣଙ୍କୁ, ଆଉ ଆପଣଙ୍କୁ କିଛି ଅଳ୍ପ ଟଙ୍କା ପେ କଲେ ଆପଣ ସେଇ ଜିନିଷଟା ପାଇପାରିବେ, ଏମିତିଆ ମେସେଜ ମଧ୍ୟ ଆସିଥାଏ। ତ ଯାହାଫଳରେ କଣ ହୁଏ କି ନା ଲୋଭ ଯୋଗୁ ଆମେ ସେମିତିଆ ଭୁଲ କରିବାକୁ ଆଗେଇ ଥାଉ।
1: ମୁଁ ବି ଜାଣିଛି ଆମର ରିସେଣ୍ଟଲି ଗୋଟେ ଟିଚରଙ୍କର ଏକ ଘଟଣା ଘଟିଛି। ସେ ଯେତେବେଳେ କିଛି ପଇସା ବାନ୍ଧୁଛି ସେ କହୁଛି ଆପଣ 2000 ଟଙ୍କା ବାନ୍ଧନ୍ତୁ, ଆପଣଙ୍କୁ ଏଇ ଲଟିଟା ଫୁଟିଯିବ, ଆପଣ ଲଟିଟା ଫୁଟିଗଲା ପରେ ଆପଣ ଏଇଟାରେ 50,000 ପାଇବେ। ଲୋଭରେ କରିଦଉଛନ୍ତି, ନା ନା ଆପଣଙ୍କୁ ଏତିକି 2000 ହଉନି, 5000 ଟଙ୍କା ଆଉ ଥରେ ବାନ୍ଧନ୍ତୁ, ଏଇ ନମ୍ବର ବାନ୍ଧିଲେ ଏତିକି ବାନ୍ଧିଲେ ଏତିକି ଟଙ୍କା ପାଇବେ ବୋଲି ପୁଣି ଆଉ ଥରେ ପ୍ରୋବ୍ଲେମ ଦେଖୁଛି। ସେ ଏମିତି ହାରାସମେଣ୍ଟ ବାରମ୍ବାର ବାନ୍ଧୁଛି, ବାରମ୍ବାର ମାନେ ଲୋଭଟାକୁ ସେ 2000 7000 ପଳଉ ମୁଁ 50,000 ତ ପାଇବି, ମୋର 10,000 ପଳଉ ମୁଁ 50,000 ପାଇବି, ମୋର 17,000 ପଳଉ ମୋର 50,000 ପାଇବି। ଏଇ ଯୋଉ ଲୋଭଟା କ୍ରମାଗତ ବଢୁଛି, ତାପରେ ତାର ଯେତେବେଳେ 25 କି 30 କି ଯାହା ବି ବଢି ଯାଉଛି ପଇସା ହେଇଯାଉଛି, ତ ସେ କଣ କରୁଛି ତା ନମ୍ବରକୁ ବ୍ଲକ ମାରିକି ସେ ତାର ସାଇବର ଠକେଇ କରିକି ସେ ସେତିକି ନେଇକି ଚାଲି ଯାଉଛି। ତ ଏସବୁ ଜିନିଷରେ ଆମେ ପ୍ରଲୋଭିତ ନ ହୋଇ ପ୍ରକୃତ ତଥ୍ୟ ଜାଣିବା ପାଇଁ ସହରରେ ଟାଉନରେ ସାଇବର ଥାନା ଏବେ ଓପେନ ହେଇସାରୁଛି। ଯୋଉମାନଙ୍କୁ ଏସବୁ ଜିନିଷ କଲ୍ ବା ଏସବୁ ଜିନିଷ ଲୋଭନୀୟ ସବୁ ଜିନିଷ ଦେଖାଉଛନ୍ତି ସେମାନେ ତୁରନ୍ତ ସାଇବର ଥାନାରେ ଜଣାଇବା ନିହାତି ଆବଶ୍ୟକ।
0: ଏବେ ପ୍ରାୟତଃ ଆମେ ଖବର ସବୁ ଦେଖୁଛୁ ଯେ ଅନଲାଇନ ଗେମ୍ ଖେଳି ଲୋକ ଠକାମିର ଶିକାର ହଉଛନ୍ତି, ତ ଅନଲାଇନ ଗେମ୍ ନିଶ୍ଚିତ ଭାବରେ
1: ବ୍ୟାନ ହେବା ନିହାତି ଆବଶ୍ୟକ ମ୍ୟାମ। ଧନ୍ୟବାଦ, ବଢିଆ ପ୍ରଶ୍ନ ପଚାରିଲେ। ଆଜିକାଲି ବହୁ ଯୁବପିଢି ଏଥିରେ ଯୋଉମାନଙ୍କୁ 40-45 ବର୍ଷ ହେଲାଣି ସେମାନେ ମଧ୍ୟ ଏଥିରେ ପ୍ରଲୋଭନ ହେଇଯାଉଛନ୍ତି, ଏଇ ଲୋଭ ପଡିଯାଉଛନ୍ତି, ଯୋଉଟାକି ତାଙ୍କର ପ୍ରାଣହାନି ସଂସାର ସବୁ ପରିବାର ପୁରା ନଷ୍ଟ ହେଇଯାଉଛି, ଯୋଉଟାକି ଯୁବପିଢି ମାନେ ଅକ୍ଲେଶରେ ଏ ଭିତରେ ଫସି ଯାଉଛନ୍ତି। ଏସବୁ ଜିନିଷକୁ ରୋକିବା ପାଇଁ ମୁଁ ନିହାତି ମାନେ ସରକାରଙ୍କୁ କହିବା, ସେ ଯୋଉ କମ୍ପାନୀ ଗୁଡିକ ଯୋଉ ସଂସ୍ଥା ଗୁଡିକ ଏସବୁ ବାହାର କରିଛନ୍ତି ସେ ତୁରନ୍ତ ସେମାନଙ୍କୁ ବେଆଇନ କରି ବନ୍ଦ କରାଯାଉ।
0: ତା ସହିତ ଆଉ ଗୋଟେ କଥା ମଧ୍ୟ ମ୍ୟାଡମ, ଏଇ ଯୋଉ ଶିକ୍ଷାଟା ଘରୁ ମଧ୍ୟ ଆରମ୍ଭ ହେବା
1: ସଚେତନ ରହିବା ନିହାତି ଦରକାର, ନିହାତି। ଯୋଉ ଆମେ ଛୋଟ ଛୋଟ ପିଲାମାନେ କେତେ ଆପଣ ଶୁଣିଥିବେ ନା, ଯୋଉ ଛୋଟ ଛୋଟ ପିଲାମାନେ ପଢିବା ପାଇଁ ଖେଳ ମୋବାଇଲ ଧରିଲେ, ମୋବାଇଲ ଧରିବା ମାଧ୍ୟମରେ ସେମାନେ ଖେଳରେ ବି ଆକୃଷ୍ଟ ହେଲେ, ସେ ଖେଳରେ ଆକୃଷ୍ଟ ହେଇ କେତେ ଛୋଟ ଛୁଆ ମଧ୍ୟ ସେମାନେ କଣ କରୁଛନ୍ତି ତାଙ୍କ ମାଆଙ୍କ ମୋବାଇଲ କି ବାପାଙ୍କ ମୋବାଇଲରେ ଖେଳୁ ଖେଳୁ ତାଙ୍କେ ଅନଲାଇନରେ ଶିକାର ହେଇଛନ୍ତି, ଠକେଇରେ ଶିକାର ହେଇଛନ୍ତି, ଯୋଉଟାକି ଲକ୍ଷ ଲକ୍ଷ ଟଙ୍କା ଆକାଉଣ୍ଟରୁ ମଧ୍ୟ କଟିଯାଇଛି। ଏସବୁ ଜିନିଷକୁ ନିଶ୍ଚୟ ତାଙ୍କର ବାପା ମା ମଧ୍ୟ ଧ୍ୟାନ ଦେବା କଥା, ପିଲାଟେ କଣ କରୁଛି, ପିଲାଟେ କୋଉ ଆକାରରେ ମୋବାଇଲ ଧରୁଛି, ମୋବାଇଲ ଧରିଲା ପରେ ଭିତରେ ସେ କଣ ଦେଖୁଛି ନ ଦେଖୁଛି ତାର ହିଷ୍ଟ୍ରି ଚେକ୍ କରିବା କଥା, ପ୍ରତିଟି ଜିନିଷରେ ପିଲାଙ୍କୁ ଶିଖେଇବା ଦରକାର। ବାପରେ ଏମିତି ସବୁ ସାଇବର କ୍ରାଇମ ହଉଛି, ସବୁ ଜିନିଷରୁ ଦୂରେଇ ରହିବା ପାଇଁ ପିଲାଠୁ ବାପା ମା ନିଶ୍ଚୟ ସଚେତନ ନିହାତି କରିବା ଦରକାର ଛୁଆମାନଙ୍କୁ।
0: ଟିକେ ନିଜର ଖାଲି ସମୟ ଅତିକ୍ରାନ୍ତ କରିବାକୁ ହେଉ ବା ପୁରୁଣା ସାଙ୍ଗସାଥି ମାନଙ୍କ ସହିତ ସଂସ୍ପର୍ଶରେ ଆସିବା ପାଇଁ, ବହୁତ ଦିନରୁ କାମ ବ୍ୟସ୍ତରେ ଥାଇକି ମିଶି ପାରିନଥିବା ସାଙ୍ଗସାଥିଙ୍କ ସହିତ ଟିକେ ମିଶିବା ପାଇଁ, କଣ ହୁଏ ନା ଆଜିକାଲି ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡିକୁ ଆମେ ବହୁତ ବ୍ୟବହାର କରୁ, ବେଳେବେଳେ ଦେଖାଯାଏ

0: କରୁଛି, ସେ ବୋଧେ ଖରାବେଳେ ଶୋଇଛନ୍ତି କି କଣ। ତାପରେ କାନ୍ଦି କାନ୍ଦି ଆମ ପାଖକୁ ସବୁ ଆସିଲେ, ସବୁ ଷ୍ଟାଫ ମାନଙ୍କୁ ଡାକିଲେ। ଆସିଲା ପରେ ମୁଁ କହିଲି, ମୁଁ ହେଲେ ସେଇ ରିସେଣ୍ଟଲି ମୁଁ ଫେରେ ମଧ୍ୟ ଏଇଟା ସବୁ ଏଇ ନ୍ୟୁଜ ରେ ଦେଖୁଥିଲି, ଭିଡିଓ ଦେଖିଥିଲି। ମୁଁ କହିଲି, ସାର୍ ସେ ଯଦି ପୋଲିସ ଷ୍ଟାଫ ମାନେ ଏସପି କହୁଛି ବୋଲି ସେ କହିଛି, ସେ ଏଇଟା ସମ୍ପୂର୍ଣ୍ଣ ରଙ୍ଗ ସାର୍, ସେ ଦେଖି ତାର ଡିଟେଲ ପ୍ରୋଫାଇଲ। ମୁଁ କହିଲି, ଆପଣ ଆପଣଙ୍କ ସ୍ତ୍ରୀ ଆଉ ମ୍ୟାଡାମଙ୍କୁ ଛାଡ଼ିକି ଆପଣ କଲେଜକୁ ଫୋନ କରନ୍ତୁ, ତାଙ୍କର ସାଙ୍ଗସାଥି ଯାହାର ବି ନମ୍ବର ରଖିବେ ଫୋନ କରନ୍ତୁ, ଆପଣଙ୍କ ପୁଅ କୋଉଠି ଅଛି। ଫୋନ କଲା ପରେ ସେ ତାଙ୍କ ସାଙ୍ଗରେ ଉଠେଇଲା ପରେ ସେ କହିଲେ, କ୍ଲାସ ହୋଇ ଯାଇଛି ଅଙ୍କଲ। କହିଲା ପରେ ଇମିଡିଏଟ ତା ମୋବାଇଲ ଧରିଯାଏ। ତାପରେ ଦେଖିଲା ପରେ ସେ କହିଲେ, ବାବା ମୁଁ କ୍ଲାସ ରେ ଅଛି ବୋଲି କହିଲେ। ମାନେ ସେ ସାର୍ ପୁରା କାନ୍ଦି କାନ୍ଦି କାନ୍ଦି ହେଇଯାଇଥିଲା। ମାନେ ମାନେ ଟଙ୍କାଟା ଯିବା ବଡ କଥା ନୁହଁ, କିନ୍ତୁ ଗୋଟେ ପୁଅର ଗୋଟେ କ୍ୟାରେକ୍ଟର ଉପରେ ଯେତେବେଳେ ଏତେ ବଡ କଥାଟା ଆସୁଛି, ତ ସେ ଭୟଭୀତ ଯାଇଥିଲେ। ମାନେ କିଛି ଲୋକ ମଧ୍ୟ ଟଙ୍କାକୁ ଗୁରୁତ୍ୱ ନ ଦେଇକି ନିଜ ଜୀବନଟା ବି ପଳେଇବ ନା, କାହାର ଯଦି ହାର୍ଟ ପ୍ରୋବ୍ଲେମ ଥିବ କି କଣ ଥିବ, ଏଭଳି ବି କ୍ରାଇମ ଘଟୁଛି। ତ କଣ କରିବା, ହ୍ୟାକର୍ସ ମାନେ ଏମିତି ହିଁ ସବୁ କ୍ରାଇମ କରୁଛନ୍ତି।
1: ଏମିତି ହେଲେ ଆମେ ପ୍ରଥମେ କଣ ହୁଏ ନା, ଡରି ଯିବାନି। ଆଉ ଦ୍ୱିତୀୟ କଥା ହେଲା ଯେ ସାଙ୍ଗଟା ମାଗୁଛି ତ ଗୋଟେ 1000-2000 ଟଙ୍କା ପାଇଁ, ତାକୁ କଣ ଫୋନ କରିକି ପଚାରିବି, ପଠେଇ ଦଉଛି, ଏମିତି ବି ଭାବିବା
0: ହଉଛି।
1: ପଚାରିବା
0: ତୁମେ କଣ୍ଟାକ୍ଟ କରିବା ଯେ ଆମେ ଯାହାକୁ ପଠଉଛୁ ସେ ଲୋକ କେମିତି ଅଛନ୍ତି, ସେ ନମ୍ବରକୁ ଆମେ ନିଶ୍ଚୟ କଲ୍ କରିବା, କିମ୍ବା ତାଙ୍କର ରିଲେଟିଭ୍ସ କୁ ଆମେ ବି କଲ୍ କରିକି ଜାଣିପାରିବା।
1: ବେଳେ ବେଳେ ଆମର ମୋବାଇଲକୁ କିଛିଟା ଲିଙ୍କ ଆସେ, ଯୋଉ ଲିଙ୍କ ଗୁଡାକ କି ଆମକୁ ଲାଗିବ କି ଯେ ହଁ ଏଇଟା ଆମର ଦରକାର ଲିଙ୍କ, ଯେମିତିକି ଆସିଥିବ କି ଆପଣଙ୍କର ଇଲେକ୍ଟ୍ରି ବିଲ୍ ବାନ୍ଧି ନାହାନ୍ତି ଆଉ ଏଇ ଲିଙ୍କ ଡାଉନଲୋଡ କରି ବାନ୍ଧନ୍ତୁ। ହେଲେ ଆମେ ଟଙ୍କା ବାନ୍ଧିବା ନ ବାନ୍ଧିବା ପଛର କଥା, କିନ୍ତୁ ଆମେ କଣ ନା ସେ ଲିଙ୍କଟା କଣ ଆସିଛି ବୋଲି ବେଳେ ବେଳେ ଖୋଲି ଦଉ,
0: ଓପନ କରିଦଉଛୁ, ହଁ
1: ଯାହାଫଳରେ କଣ ହୁଏ ନା, ନା ତା ଦ୍ଵାରା ମଧ୍ୟ
0: ଆମେ ଶିକାର ହଉଛୁ।
1: ଏଇ ଯେତେବେଳେ ଆମେ ସୋସିଆଲ ମିଡିଆ ପ୍ଲାଟଫର୍ମ କଥା କଥା ହଉଛେ ମ୍ୟାଡମ, ଗୋଟେ କଥା ଆମର ଶ୍ରୋତା ଭଉଣୀ ମାନଙ୍କୁ ବା ସାଧାରଣ ଭାବରେ ସମସ୍ତଙ୍କୁ କହିବା ଉଚିତ ଯେ ଆମେ ଯୋଉ ପ୍ରୋଫାଇଲ ପିକ୍ଚର ରଖୁଛେ ବା ଆମର ଯୋଉ ପର୍ସନାଲ ଡିଟେଲ୍ସ ଆମେ ଯୋଉ ପ୍ରୋଫାଇଲରେ ଦେଇଥାଉଛେ, ସେଟା କେବଳ ଆମର ଯେମିତି ବନ୍ଧୁ ବା ଚିହ୍ନା ପରିଚୟ ଲୋକ ବା ଆମ ଫ୍ରେଣ୍ଡସ ହିଁ ଦେଖିପାରିବେ, ଅନ୍ୟମାନେ ଯେମିତି ସେଥିରୁ ନମ୍ବର ନେଇ ଆମକୁ କଲ୍ କରିବା ହଉ ବା ଆମ ବିଷୟରେ ଜାଣି, ଧରନ୍ତୁ ଯେମିତିକି ଆମେ ଗୋଟେ ସେଠି ମେସେଜଟା ଦେଇଛୁ ଯେ ମୋ ପୁଅ ଏଇଠି ପଢୁଛି, ମୋ ଝିଅ ସେଇଠି ପଢୁଛି, ତ ସେଇ ସବୁ ଖବର ଗୁଡିକୁ ମଧ୍ୟ ସେମାନେ ବ୍ୟବହାର କରିକି
0: ତାର ଫାଇଦା ନିଅନ୍ତି। ସେଥିପାଇଁ ପ୍ରତିଟି ଜିନିଷକୁ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ନିଶ୍ଚୟ ରଖିବା ନିହାତି ଆବଶ୍ୟକ। ଆଗ କେବଳ ଘରେ ଚୋର ପଶୁଥିଲା, ଏବେ ତ ଚୋର ଆପଣ ଘରେ ନ ପଶିକି ମଧ୍ୟ ଆପଣଙ୍କୁ କୋଉଠି ମାନେ ଦେଶ ବାହାରେ ବିଦେଶରେ ରହିକି ବି ଆପଣଙ୍କର ସର୍ବସ୍ୱ ଲୁଟି ଦେଇପାରେ।
1: ବେଳେବେଳେ ଦେଖିବାକୁ ମିଳେ ଯେ କଷ୍ଟମର କେୟାର ନମ୍ବର ବହୁତ ଜିନିଷ ଥାଏ, ଧରନ୍ତୁ ଗୋଟେ ଜିନିଷ ଆମେ ମଗେଇଛୁ, ସେ ଜିନିଷଟା କିଛି ଖରାପ ପଡିଲା, ସେ ଜିନିଷଟାକୁ ଫେରେଇବା ପାଇଁ ଆମେ କଷ୍ଟମର କେୟାରକୁ ଫୋନ କରୁ, ବେଳେବେଳେ ସେଗୁଡାକ ମଧ୍ୟ ଭୁଲ ନମ୍ବର ଥାଉଛି, ଆଉ ଯାହାକୁ ଆମେ କଲ୍ କରିବା ସିଏ ଆମକୁ ହଇରାଣ କରିବାରେ ବା ଆମର ଆକାଉଣ୍ଟ ନମ୍ବର ମାଗିପାରେ ଏବଂ ଟଙ୍କାଟେ ସେଥିରେ କ୍ରେଡିଟ କରନ୍ତୁ, ଆପଣଙ୍କର ଟଙ୍କା ରିଫଣ୍ଡ ହେଇଯିବ, ଏମିତି କରେ। ତ ଏଇଠି ଟିକେ ଶ୍ରୋତା ଭଉଣୀ ମାନଙ୍କୁ ଆମେ ସଚେତନ କରନ୍ତୁ ଯେ କଷ୍ଟମର କେୟାର ସହିତ କଥା ହେଲା ବେଳେ ମଧ୍ୟ କେମିତି ଆମେ ସଚେତନ ରହିବା, ସତର୍କ ରହିବା।
0: ନିଶ୍ଚୟ ଦେଖନ୍ତୁ ମ୍ୟାମ, ଆମେ ଯାହା ବି ଅନଲାଇନରୁ ଯୋଉ ଆମେ ଜିନିଷ କିଣୁଛୁ, ତାଙ୍କର କମ୍ପାନୀର ନମ୍ବର ସହିତ ଆମର ପ୍ରାଇଭେସି ଥାଉଛି, ସେ ନିର୍ଦ୍ଦିଷ୍ଟ ଆପ୍ ହିଁ ଜିନିଷ କିଣିବା କିମ୍ବା ରିଟର୍ନ କରିବା, ଅଦର ନମ୍ବରକୁ ଆମେ କାହିଁକି କଲ୍ କଷ୍ଟମର ଆଇଡି କଲ୍ କରିବା କିଛି ଆବଶ୍ୟକ ନାହିଁ। ନିଶ୍ଚୟ ସେଇଠି ସେଇଠି ହିଁ ନମ୍ବର ଏବେ ଥାଉଛି, ଆମେ ସେଇଠି ସବୁ ଜିନିଷ ଥାଉଛି, ଆମେ ସେଇଠି ଆମର ଫେରସ୍ତ ଜିନିଷ ଆମେ ସେଇଠି ହିଁ କରିପାରିବା।
1: ବର୍ତ୍ତମାନ ଆମେ କଥା ହେବା ମ୍ୟାଡମ, ଧରନ୍ତୁ ଏତେ ସବୁ ସତର୍କତା ଅବଲମ୍ବନ କଲା ପରେ ବି ଆମେ ସବୁ ଜାଣିଥିଲା ପରେ ବି ବେଳେବେଳେ ଭୁଲ ହେଇଯାଏ, ବେଳେବେଳେ ଆମେ ତରବରରେ ଥାଉ, ଏତେ ଥର ପଚାରି ପାରୁନା, ପଇସା ପଠେଇ ଦେଇଛୁ ବା ଲୋଭ ବଶତଃ କିଛି ବି ଭୁଲ ତ ମଣିଷ ନା, ତ ଯଦି ହେଇଗଲା ତାହେଲେ ଆମେ ସେ ସମୟରେ କଣ କରିବା?
0: ଆମର ଗୋଟେ ସାଇବର ହେଲ୍ପଲାଇନ ନମ୍ବର ଅଛି, ଆମେ ସେ ନମ୍ବର ହଉଛି 1930-1930। ଏ ନମ୍ବରରେ ଆମେ ଡାଏଲ

0: କରି ଦଉଛନ୍ତି ଭିଡିଓ କଲ ଅଡିଓ କଲ, ସେ ଯଦି ଆପଣଙ୍କୁ କୌଣସି ଧମକ ଦଉଛନ୍ତି ଆପଣ ସେ ଜାଗାରେ କିଛି ୱରିଡ ହେବା ନାହିଁ, ସେ କଲ କଲା ଆପଣ କଲ ରିସିଭ କଲେ ବା ସେଥିରେ ଯଦି ୱାର୍ଣ୍ଣିଂ ଦେଲା ଆପଣ ସଙ୍ଗେ ସଙ୍ଗେ କାଟିଦେବେ, କାରଣ ଏଇଭଳି କଲ ଆସୁଛି ଆପଣ ଆଉ ତାକୁ ଚାନ୍ସ ଦେବେନି ଯେ ଦ୍ୱିତୀୟ ପଦ ତୃତୀୟ ପଦ ସେ ଆପଣଙ୍କ ସହିତ କିଛି କଥା ହେବେ ବୋଲି।
1: ଆଉ ବି ଯଦି କେହି ଆମକୁ କୌଣସି ନୂଆ ଗ୍ରୁପରେ ଆଡ୍ କରୁଛନ୍ତି ତାହେଲେ ମଧ୍ୟ ଯଦି ଆମେ ସେ ବିଷୟରେ ଚିହ୍ନିନୁ ବା ଜାଣିନୁ ଆମେ ନିଶ୍ଚିତ ଭାବରେ ତାକୁ କ୍ୟାନସଲ କରିଦବା ବା ଏକ୍ଜିଟ୍ କରିଯିବା ବାହାରିଯିବା
0: ନିହାତି ଆବଶ୍ୟକ। ହଁ ନିହାତି ଦରକାର ମ୍ୟାଡମ।
1: ଏଇଭଳି ଭାବରେ ବିଭିନ୍ନ ପ୍ରକାରର ସମସ୍ୟା ତ ଜୀବନରେ ଚାଲି ଥାଉଛି, କିନ୍ତୁ ଯେମିତି ସବୁ ପ୍ରକାରର ସମସ୍ୟାକୁ ସାମ୍ନା କରିବା ପାଇଁ ଆମେ ତା ପୂର୍ବରୁ ସତର୍କ ହଉ ସଚେତନ ହଉ, ତ ଆଜିକାଲିର ଗୋଟେ ସମସ୍ୟା ହଉଛି ଏଇ ଯୋଉ ସାଇବର କ୍ରାଇମ, ତେଣୁ ଠକ ମାନେ ତ ସବୁ ଯୁଗରେ ହିଁ ଅଛନ୍ତି, ସବୁ ପ୍ରକାରର ଅଛନ୍ତି, ସେମାନେ ତାଙ୍କ ହିସାବରେ ହଇରାଣ କରିବାକୁ ଚେଷ୍ଟା କରିବେ, କିନ୍ତୁ ଆମେ ମଧ୍ୟ ଆମ ଜାଗାରେ ଠିକ ଭାବରେ ରହିବା, ଶିକ୍ଷିତ ଅଛେ, ସଚେତନ ରହିବା, ସତର୍କ ରହିବା, ଆଉ ନିଶ୍ଚିତ ଭାବରେ ସମସ୍ୟା ଠାରୁ ଦୂରରେ ରହିବା।
0: ଶେଷ କଥା କହୁଛି କି ମାନେ ପ୍ରତି ଆମର ନାରୀ ମହଲଙ୍କୁ ସମସ୍ତଙ୍କୁ ସମସ୍ତ ମା ମାଉସୀ ଭଉଣୀ ମାନଙ୍କୁ, ନାରୀ ମାନେ ହଉଛି ଗୋଟେ ସରଳ ନିରୀହ ପ୍ରକୃତିର, ଆମକୁ ଯଦି କିଏ କିଛି କହିଲେ ଆମେ ହଠାତ ଶୁଣିଦେବା କି ହଠାତ ସେଇ ତାଙ୍କର ଇମୋସନାଲି ପଳେଇ ଆସିବା ଆଟାଚମେଣ୍ଟରେ, ମୁଁ ଅନୁରୋଧ କରୁଛି ସମସ୍ତ ମା ମାନଙ୍କୁ, ସାଧାରଣ ଲୋକଙ୍କ ମଧ୍ୟରେ ଯୋଉ ଆମର ସାଇବର ସୁରକ୍ଷା ନେଇ ବଡ ଚର୍ଚ୍ଚା ସମ୍ଭବ ସେତେବେଳେ ହବ ଯେତେବେଳେ ଆମେ ସାଇବର ବିଫଳତା ସିଧାସଳଖ ଭାବରେ ଭୌତିକ କ୍ଷତି ସୃଷ୍ଟି କରିବ, ଯଥା ସ୍ୱୟଂଚାଳିତ ଗାଡି ବନ୍ଦ ହେଇଯିବା କିମ୍ବା ସହର ଜଳ ଯୋଗାଣ ବ୍ୟବସ୍ଥା ହ୍ୟାକ୍ ହେବା ଭଳି, ଯେମିତି ସହର ଯଦି ପାଣି ବ୍ୟବସ୍ଥା ବନ୍ଦ ହେଇଯିବ ସହରବାସୀ କଣ କରିବ, ଜୀବନ ବ୍ୟବସ୍ଥା ହିଁ ବନ୍ଦ ହେଇଯିବ, ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ରକ୍ଷା ପାଇଁ ଆଉ କମ୍ପାନୀ ମାନଙ୍କର ଦାୟିତ୍ୱ ମଧ୍ୟ ଯୋଉ ବଡ ବଡ କମ୍ପାନୀ ସବୁ ରହୁଛି ମ୍ୟାମ ପ୍ରସାର କରିବା ନିହାତି ଦରକାର, ଯୋଉଟାକି ସିଧାସଳଖ ଆମର ସାମାଜିକ ବା ସମାଜରେ ବସବାସ କରୁଥିବା ସମସ୍ତଙ୍କ ମଣିଷ ପାଖରେ ପହଞ୍ଚି ପାରିବ, ଜନସାଧାରଣ ବା ସାଧାରଣ ନାଗରିକଙ୍କୁ ପହଞ୍ଚି ପାରିବ ଏସବୁ ତଥ୍ୟ ଗୁଡିକ, ଏ ସଚେତନ ବାର୍ତ୍ତା ଗୁଡିକ, ଆଉ ନାଗରିକ ନିଶ୍ଚୟ ସାଧାରଣ ନାଗରିକ ମାନେ ଏଥିରୁ ଉପକୃତ ହେବେ,
1: ଯେମିତି କ୍ଷତିର ସମ୍ମୁଖୀନ ହେବେ।
0: ସାଇବର କ୍ଷତିର ସମ୍ମୁଖୀନ ହୋଇପାରିବେ ନାହିଁ।
1: ଧନ୍ୟବାଦ ମ୍ୟାଡମ, ବହୁତ ବହୁତ ଧନ୍ୟବାଦ କାର୍ଯ୍ୟକ୍ରମରେ ଏଇ କଥା ଶ୍ରୋତା ଭଉଣୀ ମାନଙ୍କୁ କହିଥିବା ଯୋଗୁଁ।
0: ଧନ୍ୟବାଦ ମ୍ୟାମ, ଥ୍ୟାଙ୍କ ୟୁ।
2: ଶ୍ରୋତା ଭଉଣୀ, ସାଇବର କ୍ରାଇମ ବିଷୟରେ ଯେତେବେଳେ କଥା ହେଉଛେ ଆମେ ଗୃହିଣୀମାନେ ହେଉ ବା ସାଧାରଣ ସମସ୍ତେ ପ୍ରାୟତଃ ଆଜିକାଲି ଅନଲାଇନ୍ କିଣାବିକାକୁ ଖୁବ୍ ଆନନ୍ଦର ସହିତ କରିଥାନ୍ତି, ମଜା ମଧ୍ୟ ଲାଗେ, ସୁବିଧା ମଧ୍ୟ ଏହା, ତେଣୁ ଆମେ ଅନଲାଇନ୍ରେ ବିଭିନ୍ନ ପ୍ରକାରର ଜିନିଷ ଆଜିକାଲି କିଣିବାକୁ ଆରମ୍ଭ କଲେଣି। ତେବେ ଏଇ ଅନଲାଇନ୍ କିଣାବିକା ସମୟରେ କେମିତି ସତର୍କ ରହିବା ଏ ବିଷୟରେ କିଛି ଜାଣିବା। ଜିନିଷ କିଣିବା ବେଳେ ଲୋଭରେ କୌଣସି ଲିଙ୍କରେ କ୍ଲିକ୍ କରିବେ ନାହିଁ, କାରଣ ସେ ଲିଙ୍କ ବାରମ୍ବାର କହୁଥାଏ ଏଇ ଲିଙ୍କରେ କ୍ଲିକ୍ କରନ୍ତୁ, ଯାହାଫଳରେ ଆପଣ ଯେଉଁ ଜିନିଷଟି କିଣିବାକୁ ଚାହୁଁଛନ୍ତି ସେ ଜିନିଷଟିର ଦାମ୍ ଅଧା ହେଇଯିବ। ଆମେ ଲୋଭବଶତଃ ସେଇ ଲିଙ୍କଟିକୁ କ୍ଲିକ୍ କରିଦେଉ,

0: ବରଂ ପିଢି ପାଇ ରହିଥାଏ। ଚେଟିନଟ୍ ସିମେଣ୍ଟ ସୁପର ଗ୍ରିଡ୍ ସିମେଣ୍ଟ 64 ବର୍ଷର ଦୃଢ଼ମୂଳ ଦୁଆ। ଚେଟିନଟ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ ଚଏସ।
1: ସମୃଦ୍ଧ ଓଡ଼ିଶାର ସ୍ୱପ୍ନକୁ ସାକାର କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି ଲୋକଙ୍କ ସରକାର।
2: ସୁସ୍ଥ ଓଡ଼ିଶା ପାଇଁ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ କୋଟି କୋଟି ଲୋକ ପାଉଛନ୍ତି କ୍ୟାସଲେସ୍ ଚିକିତ୍ସାର ସୁବିଧା। ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ଭଳି ଅନ୍ୟାନ୍ୟ ପଦକ୍ଷେପ ଲୋକଙ୍କ କଲ୍ୟାଣ ପାଇଁ ନିଆଯାଉଛି।
1: ସେହିଭଳି ଶିକ୍ଷା କ୍ଷେତ୍ରରେ ଗୋଦାବରୀ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ମାଧ୍ୟମରେ ଗ୍ରାମାଞ୍ଚଳରେ ଗୁଣାତ୍ମକ ପ୍ରାଥମିକ ଶିକ୍ଷାରେ ଉନ୍ନତି କରାଯାଉଛି। ଶିଶୁ ବାଳିକାରେ ଶିଶୁ ଉପକୃତ ଓ ଏସ୍ସିବିସି ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ଯାତ୍ରା ସୁବିଧା ଏବଂ ବାଣୀଶ୍ରୀ, ଦିଶା, ସ୍ୱୀକୃତି ଓ ସହାୟ ଭଳି ଯୋଜନା ମାଧ୍ୟମରେ ଶିକ୍ଷା କ୍ଷେତ୍ରର ବିକାଶ ମଧ୍ୟ କରାଯାଇଛି।
2: ବିକାଶର ଧାରା ଓଡ଼ିଶା ସାରା।
3: ଶୁଣୁଥିଲେ ମହିଳା କାର୍ଯ୍ୟକ୍ରମ ଉପସ୍ଥାପନ କଲେ ପଦ୍ମଜା ପାଣିଗ୍ରାହୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ ପ୍ରସାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡର 106.6 MHz ଯୋଗେ। ଆଉ ଠିକ୍ ଏକା ସମୟରେ କାର୍ଯ୍ୟକ୍ରମକୁ ପ୍ରସାର ଭାରତୀ ମୋବାଇଲ୍ ଆପ୍ ନ୍ୟୁଜ୍ ଏନ୍ଆର୍ ଏୟାର ରେଡ଼ିଓ ଏବଂ ଅନ୍ୟାନ୍ୟ ଲାଇଭ୍ ଷ୍ଟ୍ରିମିଂ ଜରିଆରେ ମଧ୍ୟ ଶୁଣିପାରୁଛନ୍ତି। ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ ମୁମ୍ବାଇରୁ।

ସମ୍ବାଦ ପଢ଼ୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, G7 ଶିଖର ସମ୍ମିଳନୀ ଅବସରରେ ଆଜି ସନ୍ଧ୍ୟାରେ ଆମେରିକା ରାଷ୍ଟ୍ରପତିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ପ୍ୟାରିସ୍ଠାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପ୍ରମୁଖ ଉଦ୍ୟୋଗୀ ସଂସ୍ଥାର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସହ କରିବେ ବୈଠକ। ଦେଶର 26 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତିଙ୍କ ସମାଲୋଚନା ଏବଂ ଭାରତ ଆଫଗାନିସ୍ତାନ ମଧ୍ୟରେ ଲକ୍ଷ୍ନୌଠାରେ ଜାରି ରହିଛି ପୁରୁଷ ବର୍ଗ ଦ୍ୱିତୀୟ ଦିନିକିଆ ଆନ୍ତର୍ଜାତିକ କ୍ରିକେଟ୍ ମ୍ୟାଚ୍। G7 ଶିଖର ସମ୍ମିଳନୀ ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ସନ୍ଧ୍ୟାରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହେବ। ଗତବର୍ଷ ଫେବୃୟାରୀ ମାସରେ ୱାଶିଂଟନ୍ ଡିସିଠାରେ ଉଭୟ ନେତା ଶେଷଥର ଲାଗି ଦ୍ୱିପକ୍ଷୀୟ ବୈଠକରେ ପରସ୍କରକୁ ଭେଟିଥିଲେ। ଆଜିର ବୈଠକରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ସହଯୋଗକୁ ଅଧିକ ମଜବୁତ କରିବା ପାଇଁ ଉଭୟ ନେତା ଆଲୋଚନା କରିବେ ବୋଲି ଆଶା।

0: ଲାଗିଛି। ଭାରତ ଫ୍ରାନ୍ସ ମଧ୍ୟରେ ସୁଦୃଢ଼ ସମ୍ପର୍କକୁ ପ୍ରତିଫଳିତ କରିବା ଲକ୍ଷ୍ୟ ନେଇ ସେଠାରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ଶ୍ରୀ ମୋଦି କୃତ୍ରିମ ବୁଦ୍ଧି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିରେ ଯୋଗଦେଇ ଡିଜିଟାଲ ନବସୃଜନ ଏବଂ ଦାୟିତ୍ୱପୂର୍ଣ୍ଣ କୃତ୍ରିମ ବୁଦ୍ଧିମତା ବିକାଶ ଉପରେ ମତ ବିନିମୟ କରିବେ। ସମ୍ମିଳନୀ ଅବସରରେ ଶ୍ରୀ ମୋଦି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେୟନ୍ ଏବଂ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ମୋଦି ଗତକାଲି କେତେକ G7 ସଦସ୍ୟ ରାଷ୍ଟ୍ରମୁଖ୍ୟ ଏବଂ ସହଭାଗୀ ରାଷ୍ଟ୍ର ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି। ଦେଶରେ ଅବକ୍ଷୟମୁଖୀ ଜମି ପୁନରୁଦ୍ଧାର ପାଇଁ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ କହିଛନ୍ତି। ଏହା ପ୍ରକୃତିର ସେବା ସହିତ ମାନବତାର ଭବିଷ୍ୟତକୁ ସୁରକ୍ଷିତ ରଖିବାରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ପ୍ରତିଫଳନ କରୁଛି। ନୂଆଦିଲ୍ଲୀରେ ବିଶ୍ୱ ଜଳଶୁଷ୍କ ଅଞ୍ଚଳ ଏବଂ ମରୁଡ଼ି ମୁକାବିଲା ଦିବସ 2026 ପାଳନ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶର 24 ନିୟୁତ ହେକ୍ଟର ଅବକ୍ଷୟମୁଖୀ ଜମିକୁ ପୁନରୁଦ୍ଧାର କରିବାର ଲକ୍ଷ୍ୟ ରଖାଯାଇଛି। ଏ ଦିଗରେ ସରକାର ସକ୍ରିୟ ଭୂମିକା କାର୍ଯ୍ୟ କରୁଛନ୍ତି। ରାମସର ସାଇଟ୍ ଏବଂ ଆର୍ଦ୍ରଭୂମି ସହରଗୁଡ଼ିକରେ ବନ୍ୟାଜଳ ପରିଚାଳନା ଏବଂ ଅତିରିକ୍ତ ଜଳ ସଂରକ୍ଷଣ ପାଇଁ ସରକାର ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତି।
1: ହମ୍ ପୁରୀ ତରିକେ ସେ ଆପଣ ମନ୍ତ୍ରାଳୟ କି ପ୍ରତିବଦ୍ଧତା ମାନ୍ୟ ପ୍ରଧାନମନ୍ତ୍ରୀ ଜୀ ନେ ଯୋଉ COP 2014 କି ଡେଲି ଡିକ୍ଲେରେସନ କେ ସମୟ ମେ କରି ଥି କି ହମ 26 ମିଲିୟନ ହେକ୍ଟର କୋ 2030 ତକ ଏକ ତରିକେ ସେ ରେଷ୍ଟୋରେସନ କା କାମ କରେଙ୍ଗେ। ଭାରତ ସରକାର ଆପଣ ଗ୍ରୀନ ଇଣ୍ଡିଆ ମିଶନ ମେ ଲଗଭଗ 1.7 ଲକ୍ଷ ହେକ୍ଟର ଜମିନ କା କାର୍ଯ୍ୟ ହମନେ କିଆ ହେ ଔର କେପା କେ ସମର୍ଥନ से भी पिछले 5 वर्षों में 3.2 लाख हेक्टर का हम लोगों ने फॉरेस्टेशन करने का काम किया है।
0: ଶ୍ରୀ ଯାଦବ କହିଛନ୍ତି, ଚାଷ କାର୍ଯ୍ୟରେ ଅତ୍ୟଧିକ ୟୁରିଆ ସାରର ଉପଯୋଗ ଖାଦ୍ୟ ଶୃଙ୍ଖଳରେ ଆହ୍ୱାନ ସୃଷ୍ଟି କରୁଛି। ମୃତ୍ତିକା ସ୍ୱାସ୍ଥ୍ୟ ଅବକ୍ଷୟ ଯୋଗୁଁ ଜମିର ଉର୍ବରତା ହ୍ରାସ ପାଉଛି। ମନ୍ତ୍ରୀ ଶ୍ରୀ ଯାଦବ ବିକାଶ ଏବଂ ପରିବେଶ ସଂରକ୍ଷଣ ମଧ୍ୟରେ ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ହିଜବୁଲ୍ଲା ବିରୁଦ୍ଧରେ ଇସ୍ରାଏଲ୍ର ସାମରିକ ଅଭିଯାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ସମାଲୋଚନା କରିଛନ୍ତି। ବହୁଦିନ ଧରି ଜାରି ରହିଥିବା ଏହି ସଂଘର୍ଷ ଫଳରେ ବହୁସଂଖ୍ୟାରେ ସାଧାରଣ ନାଗରିକ ମୃତାହତ ହୋଇଛନ୍ତି ବୋଲି ଶ୍ରୀ ଟ୍ରମ୍ପ୍ କହିଛନ୍ତି। ଏଭିଆନାଠାରେ ଚାଲିଥିବା G7 ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀ ଟ୍ରମ୍ପ୍ ସାମରିକ କାର୍ଯ୍ୟାନୁଷ୍ଠାନ ପରିଚାଳନାକୁ ଦାୟିତ୍ୱପୂର୍ଣ୍ଣ ଭାବେ ନିର୍ବାହ କରିବାକୁ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ଆମେରିକା ଓ ଇରାନ ମଧ୍ୟରେ ହେବାକୁ ଥିବା ଚୁକ୍ତିନାମା ପରିପ୍ରେକ୍ଷୀରେ ଇସ୍ରାଏଲ୍ ଲେବାନନ ସଂଘର୍ଷ ଏକ ପ୍ରମୁଖ ପ୍ରସଙ୍ଗ ଭାବେ ଉଭା ହୋଇଛି। ଶ୍ରୀ ଟ୍ରମ୍ପ୍ କହିଛନ୍ତି, ଚୁକ୍ତିନାମାର ସମସ୍ତ ବିବରଣୀ ଆଗାମୀ ଦିନରେ ସାର୍ବଜନୀନ କରାଯିବ। ପୂର୍ବ ଘୋଷଣା ଅନୁଯାୟୀ ଆସନ୍ତା ଶୁକ୍ରବାର ଦିନ ଆମେରିକା ଓ ଇରାନ ମଧ୍ୟରେ ଯୁଦ୍ଧବିରତି ନେଇ ଆନୁଷ୍ଠାନିକ ଭାବେ ଚୁକ୍ତି ସ୍ୱିଜରଲ୍ୟାଣ୍ଡଠାରେ ସ୍ୱାକ୍ଷରିତ ହେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ଦଶନ୍ଧି ମଧ୍ୟରେ ଦେଶର ପ୍ରତିରକ୍ଷା କ୍ଷମତାରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟିଛି। ଆତ୍ମନିର୍ଭରଶୀଳ ଦୃଷ୍ଟିକୋଣ ଆଧାରରେ ନବସୃଜନ, ପ୍ରଯୁକ୍ତିବିଦ୍ୟା ଏବଂ ସ୍ୱଦେଶୀ ଉତ୍ପାଦନ ବ୍ୟାପକ

ଗତ 12 ବର୍ଷ ମଧ୍ୟରେ ଭାରତ ସୁରକ୍ଷା ଦୃଷ୍ଟିରୁ ସଶକ୍ତ ହୋଇପାରିଛି। ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବାହ୍ୟ ଶତ୍ରୁଙ୍କ ଉପରେ ବିନାଶକାରୀ ପଦକ୍ଷେପକୁ ସୁନିଶ୍ଚିତ କରାଯାଇପାରିଛି। ସର୍ଜିକାଲ ଷ୍ଟ୍ରାଇକ୍, ଏୟାର ଷ୍ଟ୍ରାଇକ୍ ଓ ଅପରେସନ୍ ସିନ୍ଦୁର ଭଳି ପଦକ୍ଷେପ ସୀମାପାର ଶତ୍ରୁଙ୍କୁ ଦୃଢ଼ ଜବାବ ଦେଇପାରିଛି। ଭାରତ ସ୍ୱଦେଶୀ ଯୁଦ୍ଧ ବିମାନ ନିର୍ମାଣରେ ପୂର୍ଣ୍ଣ କ୍ଷମତା ହାସଲ କରି ପ୍ରତିରକ୍ଷା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ନକ୍ସଲ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ଉନ୍ନୟନ ଅଭିଯାନ ଅଭୂତପୂର୍ବ ଗତି ଲାଭ କରିଛି। 1000ରୁ ଉର୍ଦ୍ଧ୍ୱ ପ୍ରତିରକ୍ଷା ଷ୍ଟାର୍ଟଅପ୍ ଏହି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିଛି। ଗତ 12 ବର୍ଷ ମଧ୍ୟରେ ଦେଶରେ

ଦେଶକ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ପାଠ୍ୟପୁସ୍ତକରେ ଥିବା ତ୍ରୁଟି ସମ୍ପର୍କରେ ଆଲୋଚନା କରୁଛନ୍ତି। ସୂଚନାଯୋଗ୍ୟ, ରାଜ୍ୟରେ ଜାତୀୟ ଶିକ୍ଷାନୀତି 2020 ଲାଗୁ ହେବା ପରେ ନୂତନ ପାଠ୍ୟପୁସ୍ତକ ପ୍ରସ୍ତୁତ କରାଯାଇଥିଲା, ମାତ୍ର ପୁସ୍ତକରେ ମାତ୍ରାଧିକ ତ୍ରୁଟି ଦୃଷ୍ଟିଗୋଚର ହେବାରୁ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ତ୍ରୁଟି ସଂଶୋଧନ ପାଇଁ ପଦକ୍ଷେପ ନିଆଯାଉଛି। ରାଜ୍ୟ ସରକାର ପିଏମ୍ ସ୍ୱନିଧି ଯୋଜନା ଅନ୍ତର୍ଗତ ସମସ୍ତ ଉଠା ଦୋକାନୀଙ୍କ ଷ୍ଟାମ୍ପ ଶୁଳ୍କ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି। ତିନୋଟି ଋଣ ପର୍ଯ୍ୟାୟରେ ଲାଗୁ ହେଉଥିବା ଷ୍ଟାମ୍ପ ଶୁଳ୍କକୁ ଛାଡ଼ ପାଇଁ ଭାରତୀୟ ଷ୍ଟାମ୍ପ ପାଇଁ ଓ 1899 ଧାରା 9(1)(ଖ) ଅନୁଯାୟୀ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଶ୍ରୀ ଗଣ୍ଡ କହିଛନ୍ତି, ରାଜ୍ୟରେ ମୌସୁମୀ ପ୍ରଭାବ ଆରମ୍ଭ ହୋଇଥିବାରୁ ପାଗ ଅପେକ୍ଷାକୃତ ଭାବେ ଥଣ୍ଡା ରହିଛି। ଗ୍ରୀଷ୍ମ ପ୍ରଭାବ ହ୍ରାସ ପାଇନଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ଶ୍ରୀ ଗଣ୍ଡ କହିଛନ୍ତି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲାରେ ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜର ଛୁଟି ଅବଧି ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନିଟ୍ ପରୀକ୍ଷାର୍ଥୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଃଶୁଳ୍କ ବସ୍ ସେବାର ବ୍ୟବସ୍ଥା କରାଯାଇଛି। ଓଏସ୍ଆର୍ଟିସି ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ଆମ ବସ୍ ମାଧ୍ୟମରେ ପ୍ରମୁଖ ରେଳ ଷ୍ଟେସନ ଏବଂ ବସ୍ଷ୍ଟାଣ୍ଡରୁ ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ର ପର୍ଯ୍ୟନ୍ତ ଏହି ସେବା ପାଇପାରିବେ। ପରୀକ୍ଷା ଶେଷ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ସମସ୍ତ ପରୀକ୍ଷାର୍ଥୀଙ୍କୁ ବିନା ମୂଲ୍ୟରେ ବସ୍ ସେବା ଯୋଗାଇ ଦିଆଯିବ। ରାଜ୍ୟର 132 କେନ୍ଦ୍ରରେ ପରୀକ୍ଷା ଦେବାକୁ ଥିବା ସମସ୍ତ ପରୀକ୍ଷାର୍ଥୀ ସରକାରଙ୍କ ଦ୍ୱାରା ପରିଚାଳିତ ବସ୍ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନ ବସ୍ରେ ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧା ପାଇପାରିବେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଆଜି ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି। ସେବା, ସଂଗ୍ରାମ, ସଂସ୍କାର ଓ ତ୍ୟାଗର ପ୍ରତୀକ ପଣ୍ଡିତ ଗୋପବନ୍ଧୁ 1877 ମସିହା ଅକ୍ଟୋବର ମାସ 9 ତାରିଖରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟ

ସେ ଆଜ ଦିନରେ ଇହଧାମ ତ୍ୟାଗ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି, ଓଡ଼ିଶାର ସେବା, ଶିକ୍ଷା ଓ ମାନବତା ପ୍ରତି ତାଙ୍କର ଅବଦାନ ସଦାସର୍ବଦା ସ୍ମରଣୀୟ ହୋଇ ରହିବ। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଚଳିତ ବର୍ଷର ଓଟିଇଟି ପରୀକ୍ଷା ପାଇଁ ଆଜିଠାରୁ ଆଡମିଟ୍ କାର୍ଡ ୱେବ୍ସାଇଟ୍ରେ ଉପଲବ୍ଧ ହୋଇଛି। www.bscodisha.nic.in ଓ www.bscexams.org ପକ୍ଷରୁ ପରୀକ୍ଷାର୍ଥୀମାନେ ଡାଉନଲୋଡ୍ କରିପାରିବେ। ପରୀକ୍ଷା ସମ୍ବନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ସେମାନେ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରି ସହାୟତା ପାଇପାରିବେ। ଏଥିପାଇଁ ପରିଷଦ ପକ୍ଷରୁ ଖୋଲାଯାଇଥିବା କଣ୍ଟ୍ରୋଲ ରୁମ୍ ଟେଲିଫୋନ୍ ନମ୍ବର 06721240159 809323345444 ନମ୍ବରରେ ଯୋଗାଯୋଗ କରିପାରିବେ ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଓଟିଇଟି ପରୀକ୍ଷା ଆସନ୍ତା 28 ତାରିଖ ଅନୁଷ୍ଠିତ ହେବ। ଏଥିପାଇଁ 311 କେନ୍ଦ୍ରରେ 97,151 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। 2 ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ପରୀକ୍ଷା 9:30-11:30 ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା 2:30-4:30 ପର୍ଯ୍ୟନ୍ତ ପରିଚାଳିତ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର ନିର୍ମାଣ କାର୍ଯ୍ୟ ଜାରି ରହିଛି। 3 ରଥ ଉପରେ ପ୍ରଥମ ଭୂଇଁ ପଡ଼ି ମୂଳ କଇଁଚି ପକାଯାଇଛି। ରଥଚାଳିରେ ମହାରଣା ସେବକମାନେ 13 ପ୍ରସ୍ତ ପୋଟଳର ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। ପାରାଭାଡ଼ି କାର୍ଯ୍ୟ ସରିବା ପରେ ପୋଟଳ ସଂଯୋଗ କରାଯିବ। ରଥରେ ପଟାବାଡ଼ିଆ କାର୍ଯ୍ୟ ଚାଲିଛି। ରୂପର ସେବକମାନେ ଗୋଟିଏ ଲେଖାଏଁ ଚାର ପଛାରେ ପଦ୍ମଫୁଲ, ମୟୂର, ଡାଳିଲତା ଶେଷ କରିଛନ୍ତି। ଦ୍ୱାରବେଢ଼ା ପାଇଁ ନାଟଗୋଡ଼ଗୁଡ଼ିକରେ କନ୍ଦର୍ପ ରୂପ ଖୋଦେଇ ଜାରି ରହିଛି। ଚିତ୍ରକାର ସେବକ ପାର୍ଶ୍ୱ ଦେବାଦେବୀଙ୍କ ମୂର୍ତ୍ତିରେ ଓ 3 ରଥର ବାହ୍ୟ ଅଂଶରେ ରଙ୍ଗ ଦେଉଛନ୍ତି। ଦୋଳବେଦୀରେ ଅସାୟୀ କର୍ମଶାଳାରେ ଓଝା କମର ସେବକମାନେ ପୋଟଳ ପାଇଁ ବାଗିଆ କଣ୍ଟା, ଜଙ୍ଘା କଣ୍ଟା ଓ ଓଲଟ ଶୁଆ ଯୋଡ଼ିବା ନିମନ୍ତେ ନରାଜ କଣ୍ଟା ନିର୍ମାଣ କରୁଛନ୍ତି। ଭୁବନେଶ୍ୱରସ୍ଥିତ କେଦାରଗୌରୀ ମନ୍ଦିରରେ ଆସନ୍ତାକାଲି ଶିବ ବିବାହ ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଭୁ ଲିଙ୍ଗରାଜ ଓ ମା' ଗୌରୀଙ୍କ ନିର୍ବନ୍ଧ କାର୍ଯ୍ୟ ଆଜି ରାତି ପ୍ରାୟ 10:00 ସୁଦ୍ଧା ସମ୍ପନ୍ନ ହେବ। ନିର୍ବନ୍ଧ ପାଇଁ ଅଷ୍ଟଚଣ୍ଡୀଙ୍କୁ ସାଥିରେ ଧରି ପ୍ରଭୁ ଲିଙ୍ଗରାଜ କେଦାରଗୌରୀ ମନ୍ଦିରରେ ପହଞ୍ଚିବେ। ଶିବ ବିବାହ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ 600 ବରଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ପରିବେଶ ସନ୍ତୁଳନରେ କୁମ୍ଭୀରମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଏବଂ ସେମାନଙ୍କର ବାସସ୍ଥାନକୁ ସୁରକ୍ଷା ଦେବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ବିଶ୍ୱ କୁମ୍ଭୀର ଦିବସ ପାଳନ କରାଯାଉଛି। ଇତିହାସ ପୃଷ୍ଠାରୁ ଜଣାଯାଏ ଯେ କୁମ୍ଭୀରମାନେ 200 ନିୟୁତ ବର୍ଷରୁ ଅଧିକ ସମୟ ଧରି ଅସ୍ତିତ୍ୱରେ ଥିବା ପ୍ରାଚୀନ ସରୀସୃପ। କୁମ୍ଭୀର ପ୍ରଜାତି ଡାଇନୋସର ଚୁକରେ ବଞ୍ଚି ରହିଥିବା ପ୍ରାଣୀ, ସ୍ଥିରତା, ଅନୁକୂଳନ ଏବଂ ପରିବେଶଗତ ସନ୍ତୁଳନକୁ ପ୍ରତିନିଧିତ୍ୱ କରିଥାନ୍ତି। ଚଳିତ ବର୍ଷ ବିଶ୍ୱ କୁମ୍ଭୀର ଦିବସର ବିଷୟବସ୍ତୁ ରହିଛି ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱ। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା, ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ସ୍ୱଦେଶୀ ପ୍ରଯୁକ୍ତିବିଦ୍ୟା ଓ ଆତ୍ମନିର୍ଭରଶୀଳତା ଜାତୀୟ ସୁରକ୍ଷା କ୍ଷେତ୍ର ପାଇଁ ଦୃଢ଼ ଭିତ୍ତିଭୂମି ପ୍ରତିଷ୍ଠା କରିଛି କହିଲେ ପ୍ରଧାନମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପୁଣ୍ୟତିଥିରେ ରାଜ୍ୟବାସୀ ଜଣାଉଛନ୍ତି ଶ୍ରଦ୍ଧାଞ୍ଜଳି ଏବଂ ପ୍ରତ୍ୟେକ ପିଢ଼ି ପାଇଁ ଗୁରୁତ୍ୱର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ କୁମ୍ଭୀର ଦିବସ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଙ୍କ ଠାରୁ ବଣ୍ଡା ଏବଂ କୁଆଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆକାଶବାଣୀ ବ୍ରହ୍ମପୁର ସମୟ ବର୍ତ୍ତମାନ ଷ୍ଟୁଡ଼ିଓ ଓଡ଼ିରେ ସନ୍ଧ୍ୟା 6 ବଜେକୁ ଯାଉଛି। କିଛି କ୍ଷଣ ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ରାତି 7:30 ସମୟରେ ପୁଣି ଥରେ ରାତି 10ରେ ପ୍ରଚାର କରିବୁ ଆଇସିସି ମହିଳା ବିଶ୍ୱକପ୍ କ୍ରିକେଟ୍ ମ୍ୟାଚ୍ର ସିଧା ପ୍ରସାରଣ।

ଶୁଣୁଥିଲେ ବାଦଲ କୁମାର ଆଚାର୍ଯ୍ୟ ଏବଂ ମିତାଲି ଚିନ୍ନାଙ୍କ କଣ୍ଠରେ ଗୋଟିଏ ଦେଶଭକ୍ତି ଗୀତ ଆକାଶବାଣୀ ପ୍ରଭାପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ।
1: ମୁଁ କାଲି ମୋ ପୁତୁରା ଘରକୁ ଯାଇକି ଆସିଲି, ଦେଖିକି ଆଶ୍ଚର୍ଯ୍ୟ ହେଲି କି ସେମାନେ ଦିନ ଯାକ ଏସି ଲଗଉଛନ୍ତି, ସବୁବେଳେ ୱାଶିଂ ମେସିନ୍ ଚଳଉଛନ୍ତି, ଘରେ ଦୁଇଟା ଫ୍ରିଜ୍ ଅଛି, କିନ୍ତୁ ତାର ବିଜୁଳି ବିଲ୍ ଜାଣିଛୁ କେତେ ଆସୁଛି? ଜିରୋ। ମୁଁ ପଚାରିଲାରୁ ପୁତୁରା କହିଲା,
2: ଦାଦା ସବୁ ଏଇ ଉପର ବାଲାର ଦୟା, ମାନେ ସୋଲାର ପ୍ୟାନେଲର।
1: ମୁଁ ଭାବିଲି ଏବେ ତ ଲଗେଇବାକୁ ହିଁ ପଡିବ। ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା, ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।
3: यार कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
4: PLI है ना?
5: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क करें या लॉगिन करें indiapost.gov.in पर।

0: ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ମୁଖ୍ୟ ସମ୍ବାଦ, ପାଠ୍ୟପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ତିନିଜଣିଆ କମିଟି ଗଠିତ। 7 ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ବାହାର କରିବା ପାଇଁ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଗୁରୁତ୍ୱାରୋପ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନରେ ପାଠ୍ୟପୁସ୍ତକ ତ୍ରୁଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ତ୍ରୁଟି ସୁଧାରିବା ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ତିନିଜଣିଆ କମିଟି ଗଠନ କରାଯାଇ ପାଠ୍ୟପୁସ୍ତକ ଜନିତ ତ୍ରୁଟି ପାଇଁ କେଉଁ ସମ୍ପୃକ୍ତ ଅଧିକାରୀ ଏବଂ ସଂସ୍ଥା ଦାୟୀ ତାହା ନିର୍ଣ୍ଣୟ କରିବା ପାଇଁ ବୈଠକରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ କମିଟି ରିପୋର୍ଟ ଦାଖଲ କରିବେ ଏବଂ ରିପୋର୍ଟ ଆଧାରରେ ଦାୟୀ ଅଧିକାରୀ ଏବଂ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,
1: ଦେଖନ୍ତୁ ବର୍ତ୍ତମାନ ଯୋଉ ବହି ରହିଛି ଆମକୁ ସମୟ ବି ବହୁତ କମ୍ ଥିଲା, ଆମେ କମ୍ ଦିନ ଭିତରେ ଆମେ ବହି ପ୍ରସ୍ତୁତ କରିଛେ। କିଛି

ଶିକ୍ଷକ ରାଜ୍ୟସ୍ତରୀୟ କର୍ମଶାଳାରେ ଯୋଗଦେଇ ଶ୍ରୀମତୀ ପରିଡ଼ା କହିଛନ୍ତି, ପର୍ଯ୍ୟଟନର ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ସ୍ଥାନୀୟ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉପରେ ପର୍ଯ୍ୟଟନସ୍ଥଳୀର ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି। ବିଭିନ୍ନ ପର୍ଯ୍ୟଟନସ୍ଥଳୀଗୁଡ଼ିକର ବିକାଶ ସମ୍ପର୍କରେ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା କାର୍ଯ୍ୟ ଖସଡ଼ା ଉପରେ ଶ୍ରୀମତୀ ପରିଡ଼ା ବୈଠକରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଯୋଜନା ଅଧୀନରେ ପ୍ରତ୍ୟେକ ରାଜ୍ୟରେ ଅତି କମ୍ରେ ଗୋଟିଏ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। କର୍ମଶାଳାରେ ପର୍ଯ୍ୟଟନ ବିଭାଗର ସଚିବଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ ପିଆର୍ ପକ୍ଷରୁ ଆଜି ଭଦ୍ରକଠାରେ ଆଞ୍ଚଳିକ ଗଣମାଧ୍ୟମ କର୍ମଶାଳା ବାର୍ତ୍ତାଳାପ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଦ୍ରୁତ ଆର୍ଥିକ ଓ ସାମାଜିକ ବିକାଶ ସମ୍ଭବ ହୋଇଛି। ଏହି ପ୍ରକ୍ରିୟାରେ ଗଣମାଧ୍ୟମ ପ୍ରମୁଖ ଅଂଶୀଦାର ବୋଲି ଶ୍ରୀ ସେଠୀ କହିଥିଲେ। ବିଧାୟକ ସୀତାଂଶୁ ଶେଖର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ଗଣମାଧ୍ୟମ ଲୋକଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ, ବାର୍ତ୍ତାଳାପ ଗଣମାଧ୍ୟମ ସହିତ ସିଧାସଳଖ ଓ ସମ୍ମାନଜନକ ଭାବ ବିନିମୟର ଏକ ପ୍ରକୃଷ୍ଟ ମାଧ୍ୟମ ବୋଲି ପିଆଇବିର ଅତିରିକ୍ତ ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ। କାର୍ଯ୍ୟକ୍ରମ ଅବସରରେ ଅତିଥିଙ୍କ ଦ୍ୱାରା କେନ୍ଦ୍ର ସରକାରଙ୍କ ଗତ 12 ବର୍ଷର ଉପଲବ୍ଧି ଏବଂ ସଫଳତା ଉପରେ ଆଧାରିତ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ନିର୍ବାଚନ ଆୟୋଗର ବରିଷ୍ଠ ଉପନିର୍ବାଚନ ଆୟୁକ୍ତ ଜ୍ଞାନେଶ ଭାରତୀ ଆଜି ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ଅଗ୍ରଗତିର ସମୀକ୍ଷା କରିଛନ୍ତି। ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ ଭି କୀର୍ତ୍ତିଭାସନ ଜିଲ୍ଲାରେ ଚାଲିଥିବା ପରିଗଣନା ଫର୍ମ ବିତରଣ, ଡିଜିଟାଇଜେସନ୍ କାର୍ଯ୍ୟ ଏବଂ ଏସ୍ଆଇଆର୍ ସମ୍ପର୍କିତ ବିଭିନ୍ନ ପଦକ୍ଷେପ ବିଷୟରେ ଉପନିର୍ବାଚନ ଆୟୁକ୍ତଙ୍କୁ ଅବଗତ କରାଇଛନ୍ତି। ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟ ପାଇଁ 13ଟି ବିଧାନସଭା କ୍ଷେତ୍ରର 3,124 ଜଣ ବୁଥ୍ସ୍ତରୀୟ ଅଧିକାରୀ ଏବଂ 311 ଜଣ ବିଏଲ୍ଓ ସୁପରଭାଇଜର ନିୟୋଜିତ ଥିବା ସୂଚନା ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ଓଡ଼ିଶା ନ୍ୟାୟିକ ଏକାଡେମୀଠାରେ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ପକ୍ଷରୁ ସମାଧାନ ସମାରୋହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ରାଜ୍ୟ ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗଦେଇ ନ୍ୟାୟାଳୟରେ ବିଚାରାଧୀନ ବିବାଦଗୁଡ଼ିକର ସହଜ ସମାଧାନର ସୂତ୍ର ଉପରେ ଆଲୋକପାତ କରିଥିଲେ। ପାରସ୍କରିକ ସହମତି ଏବଂ ଦ୍ୱାର ଦେଶରେ ନ୍ୟାୟ ପ୍ରଦାନର ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ମଧ୍ୟସ୍ଥତା ଓ ପାରସ୍କରିକ ସହମତି ମାଧ୍ୟମରେ ବିବାଦଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାଷ୍ଟ୍ରବ୍ୟାପୀ କାର୍ଯ୍ୟଧାରା ସମାଧାନ ସମାରୋହ ଗତ ଏପ୍ରିଲ୍ ମାସ 21 ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ମାସ 21, 22 ଓ 23 ତାରିଖରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଆୟୋଜନ ସହିତ ସମାରୋହ ସମାପ୍ତ ହେବ। ରାଜ୍ୟରେ ମୌସୁମୀ ପ୍ରବାହ ଆରମ୍ଭ ହୋଇଥିବାରୁ ଅନୁକୂଳ ପାଣିପାଗ ଯୋଗୁଁ ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ବିଦ୍ୟାଳୟ ଖୋଲିବ। ଏ ସମ୍ପର୍କରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି। ତେବେ ସୁବର୍ଣ୍ଣପୁର ଓ ଅନୁଗୁଳ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଶନିବାର ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଓ କଲେଜ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ଏଥିସହ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ମଧ୍ୟ ବନ୍ଦ ରଖାଯିବା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂଆପଡ଼ା ଜିଲ୍ଲାରେ ଆସନ୍ତାକାଲିଠାରୁ 20 ତାରିଖ ପର୍ଯ୍ୟନ୍ତ ସକାଳ 6ଟାରୁ ପୂର୍ବାହ୍ନ 11ଟା ପର୍ଯ୍ୟନ୍ତ ସ୍କୁଲ୍ ଚାଲିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆସନ୍ତା ଶନିବାର ଦିନ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଛୁଟି ଘୋଷଣା କରାଯାଇଛି। ଏଥିସହ ସମ୍ବଲପୁର ଉପଖଣ୍ଡ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ଛୁଟି ଘୋଷଣା କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ଦେବଗଡ଼ଠାରେ ପୌର ପରିଷଦ ପକ୍ଷରୁ ବିକାଶଧାରା ଓଡ଼ିଶା ସାରା ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ସହରାଞ୍ଚଳ ଜନସମ୍ପର୍କ ଏବଂ ନାଗରିକ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ଉପଲକ୍ଷେ ଏବଂ ଜିଲ୍ଲା ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସମବାୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ଓ ନୟାଗଡ଼ ଜିଲ୍ଲାର ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ନବରଙ୍ଗପୁରଠାରେ

ବୌଦ୍ଧ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ ଶିଶୁ ଶ୍ରମିକ ମୁକ୍ତ ଓଡ଼ିଶା ଗଠନ ପାଇଁ ଏକ ସଚେତନତା ର୍ୟାଲି ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଶିଶୁ ଶ୍ରମିକ ନିରାକରଣ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଢେଙ୍କାନାଳଠାରେ ବିଶ୍ୱ ରକ୍ତଦାତା ଦିବସ ପାଳନ ଅବସରରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡ୍କ୍ରସ୍ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଯୋଗଦେଇ ସ୍ୱେଚ୍ଛାକୃତ ଭାବେ ସମସ୍ତେ ରକ୍ତଦାନ କରି ଅନ୍ୟର ମୂଲ୍ୟବାନ ଜୀବନ ବଞ୍ଚିବା ପାଇଁ ଆଗେଇ ଆସିବାକୁ ପରାମର୍ଶ ଦେଇଥିଲେ। ନୂଆପଡ଼ାଠାରେ ଜିଲ୍ଲା ଶିଳ୍ପକେନ୍ଦ୍ର ପକ୍ଷରୁ ନ୍ୟାସନାଲ୍ କଲେଜ ଅଡିଟୋରିୟମ୍ଠାରେ ସ୍ୱାବଲମ୍ବୀ ବା ସମୃଦ୍ଧ ସମାବେଶ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଛି। ନୂଆପଡ଼ା ବିଧାୟକ ଜୟ ଢୋଲକିଆ ଯୋଗଦେଇ ଯୁବପିଢ଼ି ଦୃଢ଼ ଇଚ୍ଛାଶକ୍ତି ବଳରେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି କହିଛନ୍ତି। ରାଜ୍ୟ ମହିଳା ଶିଶୁ ବିକାଶ ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ମୃଣାଳିନୀ ଦର୍ଶୱାଲଙ୍କ ଅଧ୍ୟକ୍ଷତାରେ ଝାରସୁଗୁଡ଼ାଠାରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ। ସୁବର୍ଣ୍ଣପୁର ବ୍ଲକ ମିଶନ ଶକ୍ତି ଗୃହଠାରେ ପିତୃମାତୃହୀନ ଶିଶୁଙ୍କ ପରାମର୍ଶ ଓ କୋର୍ଟ କ୍ୟାମ୍ପ ଆୟୋଜିତ ହୋଇଯାଇଛି। ବୈଠକରେ ସମସ୍ତ ଶିଶୁ ଓ ଅଭିଭାବକ ପ୍ରମାଣପତ୍ର ଯାଞ୍ଚ କରାଯାଇଥିଲା। ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ଜିଲ୍ଲାର 2 ବିଧାନସଭା ନିର୍ବାଚନ ମଣ୍ଡଳୀରେ 99.85% ଫର୍ମ ଭରଣ କାର୍ଯ୍ୟ ଶେଷ ହୋଇଛି। ମାଲକାନଗିରି ଜିଲ୍ଲା ସଂସ୍କୃତି ଭବନ କାର୍ଯ୍ୟାଳୟରେ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ ବିଧାୟକ ନରସିଂହ ମାଡକାମୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। କାଳବୈଶାଖୀ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବଜ୍ରପାତ ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ଝାରସୁଗୁଡ଼ା ସମ୍ବଲପୁର ଜିଲ୍ଲାରେ ଏହି ସମୟ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଆକଳନ କରାଯାଇଛି। ପାଠ୍ୟ ପୁସ୍ତକ ତ୍ରୁଟି ସୁଧାରିବା ନେଇ ଉନ୍ନୟନ କମିଶନଙ୍କ ଅଧ୍ୟକ୍ଷତାରେ 3 କମିଟି ଗଠିତ। 7 ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ। ପର୍ଯ୍ୟଟନ ଅଭିବୃଦ୍ଧି ସହିତ ପରିବେଶ ସଂରକ୍ଷଣ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ମଧ୍ୟରେ ସନ୍ତୁଳନ ରକ୍ଷା ପାଇଁ ଯୋଜନା ପ୍ରସ୍ତୁତିର ଆବଶ୍ୟକତା ରହିଛି କହିଲେ ଉପମୁଖ୍ୟମନ୍ତ୍ରୀ। ଗ୍ରୀଷ୍ମ ଛୁଟି ପରେ ଆସନ୍ତାକାଲିଠାରୁ ଖୋଲିବ ବିଦ୍ୟାଳୟ ଏବଂ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ। ରାଜ୍ୟ ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା।

ଭାରତ ରୋଜଗାର ଯୋଜନା ଅଧୀନରେ ଆସନ୍ତା ଶୁକ୍ରବାର 2400 କୋଟି ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ। ଗୁଜରାଟ ଏବଂ ଉତ୍ତର ପ୍ରଦେଶରେ ପୃଥକ ପୃଥକ ଦୁର୍ଘଟଣାରେ 12 ଜଣଙ୍କ ମୃତ୍ୟୁ ଏବଂ ଆଇସିସି ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କଲା ନେଦରଲ୍ୟାଣ୍ଡସ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଫ୍ରାନ୍ସର ଏଭିଏନ୍ଠାରେ ଚାଲିଥିବା G7 ସମ୍ମିଳନୀରେ ସମସ୍ତଙ୍କ କଲ୍ୟାଣ ପାଇଁ ସନ୍ତୁଳିତ ସମାବେଶୀ ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ନିଜ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ବିକାଶଶୀଳ ଦେଶଗୁଡ଼ିକୁ ଅର୍ଥନୈତିକ ସ୍ଥିରତା ପ୍ରଦାନ କରୁଥିବା ବ୍ୟବସ୍ଥା ବିକଶିତ କରିବା ପାଇଁ ଅନ୍ତର୍ଜାତୀୟ ଆର୍ଥିକ ଅନୁଷ୍ଠାନଗୁଡ଼ିକର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ ଆଫ୍ରିକା, ଲାଟିନ୍ ଆମେରିକା ଏବଂ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପପୁଞ୍ଜ ଦେଶଗୁଡ଼ିକୁ ଯୋଡୁଥିବା ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକର ପ୍ରସ୍ତାବ ଦେଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସଂଯୋଗୀକରଣ ଏବଂ ବାଣିଜ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଅନ୍ତର୍ଜାତୀୟ ସଂଗଠନ ସହଭାଗିତା ଇମ୍ପାକ୍ଟ ଗଠନର ପରାମର୍ଶ ଦେଇଛନ୍ତି, ଯେଉଁଥିରେ G7ର ପୁଞ୍ଜି, ଭାରତର ପ୍ରତିଭା ଏବଂ ଗ୍ଲୋବାଲ୍ ସାଉଥ୍ର ମାଲିକାନାକୁ ଏକତ୍ର କରାଯାଇପାରିବ। ପ୍ରକୃତ ଅଭିବୃଦ୍ଧି ହିଁ ସମାବେଶୀ ଏବଂ ଜନକଲ୍ୟାଣକାରୀ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ସବ୍କା ସାଥ୍ ସବ୍କା ବିକାଶ ସବ୍କା ପ୍ରୟାସ ଆଧାରିତ ଭାରତର ବିକାଶ କାହାଣୀ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଉଚ୍ଚସ୍ତରୀୟ ଅଧିବେଶନରେ G7 ସଦସ୍ୟ ଦେଶ, ଅଂଶୀଦାର ଦେଶ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF ଓ OECDର ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତା, AIର ସୁରକ୍ଷିତ, ଦ୍ରୁତ ଏବଂ ପ୍ରଭାବଶାଳୀ ବ୍ୟବହାର ନିଶ୍ଚିତ କରିବା ଉପରେ ଆଧାରିତ ଏକ କାର୍ଯ୍ୟକାରୀ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଡିଜିଟାଲ ନବସୃଜନର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକରେ G7 ସଦସ୍ୟ ଦେଶ, ସହଯୋଗୀ ଦେଶ ଏବଂ ଅଗ୍ରଣୀ AI କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକତ୍ରିତ ହୋଇଥିଲେ। ଏଭିଆନ୍ରେ

ବେତ ଯାତ୍ରା କରିବେ। ପରବର୍ତ୍ତୀ ସମୟରେ ସେ ଓମକାରେଶ୍ୱର ମନ୍ଦିର ଦର୍ଶନ କରିବା ସହ ସନ୍ଧ୍ୟା ଆଳତିରେ ଭାଗ ନେବେ। ଜୁନ୍ 19 ତାରିଖରେ ରାଷ୍ଟ୍ରପତି ପଶ୍ଚିମବଙ୍ଗର କଲାଇକୁଣ୍ଡା ଅଭିମୁଖେ ଗସ୍ତ କରିବା ପୂର୍ବରୁ ଅନ୍ତର୍ଜାତୀୟ ସିକିଲ୍ ସେଲ୍ ପ୍ରକୃତ ଅଭିବୃଦ୍ଧି ହିଁ ସମାବେଶୀ ଏବଂ ଜନକଲ୍ୟାଣକାରୀ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ସବ୍କା ସାଥ୍ ସବ୍କା ବିକାଶ ସବ୍କା ପ୍ରୟାସ ଆଧାରିତ ଭାରତର ବିକାଶ କାହାଣୀ ସମ୍ପର୍କରେ ଉଲ୍ଲେଖ କରିଥିଲେ। ଏହି ଉଚ୍ଚସ୍ତରୀୟ ଅଧିବେଶନରେ G7 ସଦସ୍ୟ ଦେଶ ଅଂଶୀଦାର ଦେଶ ଏବଂ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି IMF ଓ OECD ପ୍ରମୁଖ ପ୍ରତିନିଧିମାନେ ଯୋଗ ଦେଇଥିଲେ। ଶ୍ରୀ ମୋଦି କୃତ୍ରିମ ବୁଦ୍ଧିମତା AI ସୁରକ୍ଷିତ ଦ୍ରୁତ ଏବଂ ପ୍ରଭାବଶାଳୀ ବ୍ୟବହାର ନିଶ୍ଚିତ କରିବା ଉପରେ ଆଧାରିତ ଏକ କାର୍ଯ୍ୟକାରୀ ମଧ୍ୟାହ୍ନ ଭୋଜନରେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଡିଜିଟାଲ ନବସୃଜନର ଭବିଷ୍ୟତ ବିଷୟରେ ଆଲୋଚନା କରିବା ପାଇଁ ଏହି ବୈଠକରେ G7 ସଦସ୍ୟ ଦେଶ ସହଯୋଗୀ ଦେଶ ଏବଂ ଅଗ୍ରଣୀ AI କମ୍ପାନୀଗୁଡ଼ିକର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏକତ୍ରିତ ହୋଇଥିଲେ। ଏଭିଆନ୍ରେ G7ରୁ ସୁରଟ ଯାଉଥିବା ଏକ ବସ୍ କୋଟାମ୍ବି ଷ୍ଟାଡିୟମ୍ ନିକଟରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ସହ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା। ସୂଚନା ପାଇଁ SDRF, NDRF, ପୁଲିସ ଏବଂ ଭଦୋଦରା ଅଗ୍ନିଶମ ବିଭାଗର ଦଳ

ଶ୍ରୋତା ବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ ଚଳଚ୍ଚିତ୍ର ସଙ୍ଗୀତ। ଇଏ ଥିଲା ଗରିବ କି ଦାତା ଚଳଚ୍ଚିତ୍ରର ସଙ୍ଗୀତ। ଆସନ୍ତୁ ବର୍ତ୍ତମାନ ଶୁଣିବା କେତୋଟି ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ।

ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ କାର୍ଯ୍ୟକ୍ରମ ଆକାଶବାଣୀ ପ୍ରଭାବ ଆସନ୍ତୁ ବର୍ତ୍ତମାନ ଶୁଣିବା ପୁଣି କେତୋଟି ଓଡ଼ିଆ ଆଲବମ୍ ଗୀତ।

ଶୁଣୁଥିଲେ ଶ୍ରୋତାବନ୍ଧୁ କେତୋଟି ଓଡ଼ିଆ ଆଲବମ୍ ଗୀତ ଆକାଶବାଣୀ ପ୍ରଭାବର ସବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ରାତି 8:45 ଯାଉଛୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଶ୍ରୋତା ବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବ୍ରହ୍ମପୁର କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଗୋଟେ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ ପଙ୍କଜ ଉଦାସ ଏବଂ ଅନୁରାଧାଙ୍କ କଣ୍ଠରେ ଗୌହାଇ ଚଳଚ୍ଚିତ୍ରର ଗୀତଟି।